0: ନିଜ ବାପାମାଙ୍କୁ ଅଶାନ୍ତିରେ ରଖି ଶହେ ଦେବାଦେବୀଙ୍କୁ ଖୁସିରେ ରଖିଲେ ମଧ୍ୟ କିଛି ଲାଭ ନାହିଁ। ଆକାଶବାଣୀ ଭବାନୀପାଟଣ, ସମୟ ସକାଳ 6 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: के साथ मैं जया भारती।

ପ୍ରଣାମ ଆପଣଙ୍କୁ। ଏକଦା ସମର୍ଥ ସ୍ୱାମୀ ରାମଦାସ ଭିକ୍ଷା ମାଗିବା ପାଇଁ ଜଣକ ଘରକୁ ଗଲେ। ଦ୍ୱାରରେ ଠିଆ ହୋଇ ଜୟ ଜୟ ରଘୁବୀର ସମର୍ଥ କହିଲେ। କିଛି ସମୟ ପରେ ଜଣେ ମହିଳା ହାତରେ କିଛି ପନିପରିବା ଧରି ଆସିଲେ ଏବଂ ସ୍ୱାମୀ ରାମଦାସଜୀଙ୍କ କମଣ୍ଡଳରେ ପରିବା ଭର୍ତ୍ତି କରିଦେଲେ। ଏହାପରେ ମହିଳା ବହୁ ଉତ୍ସାହର ସହ କହିଲେ, ସ୍ୱାମୀଜୀ, ପ୍ରକୃତ ସୁଖ ଏବଂ ଆନନ୍ଦ ପ୍ରାପ୍ତିର ମାର୍ଗ ଦୟାକରି ମୋତେ ବତାନ୍ତୁ, ଏହା ଉପରେ କିଛି ଉପଦେଶ ଦିଅନ୍ତୁ। ରାମଦାସଜୀ କହିଲେ, ମୁଁ ଏହି ପ୍ରଶ୍ନର ଉତ୍ତର କାଲି ତମକୁ ଦେବି। ଏଇଆ କହି ରାମଦାସଜୀ ସେଠାରୁ ପଳାଇଗଲେ। ମହିଳା ଜଣକ ସ୍ୱାମୀ ରାମଦାସଜୀଙ୍କ ଉପରେ ବହୁତ ବିଶ୍ୱାସ କରୁଥିଲେ, ତେଣୁ ସେ ଜାଣିଥିଲେ ରାମଦାସଜୀ ପରଦିନ ଯେମିତି ହେଲେ ଆସିବେ। ତେଣୁ ସେ ତାଙ୍କ ପାଇଁ ବାଦାମ ଏବଂ ପିସ୍ତା ପକାଇ କ୍ଷୀରି ତିଆରି କଲେ। ରାମଦାସଜୀ ପୁଣି ସେହି ମହିଳାଙ୍କ ଘରକୁ ଆସିଲେ ଏବଂ କହିଲେ, ଜୟ ଜୟ ରଘୁବୀର ସମର୍ଥ। ମହିଳା ଜଣକ ସେଠାରେ ହିଁ ଅପେକ୍ଷାରେ ବସିଥିଲେ। ରାମଦାସଙ୍କର ସ୍ୱର ଶୁଣି ମହିଳା ଦୌଡ଼ିଗଲେ ଭିତରକୁ କ୍ଷୀରି ଆଣିବା ପାଇଁ। କ୍ଷୀରି ଆଣିଲେ ଏବଂ ରାମଦାସଜୀଙ୍କ କମଣ୍ଡଳରେ ଭର୍ତ୍ତି କରିବା ପାଇଁ ବାହାରିଲେ। ମାତ୍ର ସେ କମଣ୍ଡଳକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେଥିରେ ଗୋବର ଏବଂ ଅଳିଆ ଭର୍ତ୍ତି ହୋଇ ରହିଥିଲା। ମହିଳା ଏହା ଦେଖି ସ୍ୱାମୀ ରାମଦାସଜୀଙ୍କୁ କହିଲେ, ଏହି କମଣ୍ଡଳକୁ ଆପଣ ମୋତେ ଦେଇଦିଅନ୍ତୁ, ମୁଁ ଏହାକୁ ସଫା କରିଦେବି। ରାମଦାସଜୀ ଏହାପରେ କହିଲେ, ନା ନା, ଏହି କମଣ୍ଡଳରେ ହିଁ ତମେ ତମର କ୍ଷୀରି ଦେଇଦିଅ ମୋତେ। ଏହାପରେ ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇ କହିଲେ, ଏହି କମଣ୍ଡଳରେ ତ ଗୋବର ଏବଂ ଅଳିଆ ପୂର୍ଣ୍ଣ ହୋଇ ରହିଛି, ମୁଁ କ୍ଷୀରି ଦେଲେ ତାହା ନଷ୍ଟ ହୋଇଯିବ ଯେ? ରାମଦାସଜୀ ହସି କହିଲେ, ଠିକ୍ ସେହିପରି ମନରେ ଯଦି ରାଗ କ୍ରୋଧ ଈର୍ଷା ମୋହ ଚିନ୍ତା ଲୋଭ ସ୍ୱରୂପ ଅଳିଆ ଏବଂ କୁସଂସ୍କାର ସ୍ୱରୂପ ଗୋବର ଭର୍ତ୍ତି ରହିବ, ତେବେ ସୁଖ ଏବଂ ଆନନ୍ଦ ସ୍ୱରୂପ କ୍ଷୀରି ତମେ ପାଇପାରିବ ନାହିଁ। ମନରୁ ଏସବୁ ଅଶୁଦ୍ଧି ହଟାଇ ଦେଖ, ତୁମକୁ ପ୍ରକୃତ ସୁଖ ଏବଂ ସବୁ କାର୍ଯ୍ୟରେ ଆନନ୍ଦ ମିଳିବ। ଏହା କହି ରାମଦାସଜୀ ସେଠାରୁ ଚାଲିଯାଇଥିଲେ ଏବଂ ମହିଳା ଜଣକ ମଧ୍ୟ ପଚାରିଥିବା ପ୍ରଶ୍ନର ଉତ୍ତର ପାଇପାରିଥିଲେ।

ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ଅତିବଣି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଯୋଜନ ସୁହାସ ମହାନ୍ତି ସଙ୍ଗୀତ

ଶ୍ରୀ ଶୁକଦେବ ପରୀକ୍ଷିତଙ୍କୁ କଳିଦୋଷ ଶୁଣାଇଛନ୍ତି। କଳିଯୁଗରେ କ୍ରମବିବର୍ଦ୍ଧିତ ମିଥ୍ୟା, ହିଂସା, ଅସନ୍ତୋଷ ଓ କଳହ ପ୍ରଭାବରୁ ଧର୍ମର ଏକ ଚତୁର୍ଥାଂଶ ବି ବିଲୁପ୍ତ ହୋଇଯିବ, ବେଦ କଳୁଷିତ ହେବ। କଳିଯୁଗ ଅଶେଷ ଦୋଷର ସାଗର। ତେବେ ଏହାର ମହାନ ଗୁଣଟିଏ ଅଛି, ସତ୍ୟ ତ୍ରେତୟା ଓ ଦ୍ୱାପର ଯୁଗରେ ଯଥାକ୍ରମେ ଧ୍ୟାନ, ଯଜ୍ଞ ଓ ପୂଜାର୍ଚ୍ଚନା କଲେ ଯେଉଁ ଫଳ ମିଳେ, କଳିଯୁଗରେ କେବଳ ଶ୍ରୀକୃଷ୍ଣଙ୍କ ନାମ ସଂକୀର୍ତ୍ତନ କଲେ ସେହି ଫଳ ମିଳିଥାଏ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ଲାଇଟ୍ଗୁଡ୍ ଖାସ୍ ଟ୍ରେନ୍ଟି ବ୍ରହ୍ମପୁର ଯିବେ। ରାଷ୍ଟ୍ରପତିଙ୍କ ଟ୍ରେନ୍କେ ଦୁଇଟା ଟ୍ରେନ୍ ପାଇଲଟ୍ କରିକିରି ନେବେ। ଟ୍ରେନ୍ ଯିବାର ସମୟଥି ସେ ରୁଟ୍ଥି ଅଲଗା କେନ୍ସି ଟ୍ରେନ୍ ନାଇଁ ଯାଏ ବୋଲି ରେଳବାଇ ଏସ୍ପି ବିବେକାନନ୍ଦ ଶର୍ମା କହିଛନ୍। ରାଷ୍ଟ୍ରପତିଙ୍କ ଗସ୍ତ ସମୟଥି ସୁରକ୍ଷାକେ ନଜରଥି ରଖିକିରି ସବୁ ଓଭରବ୍ରିଜ୍ମାନ୍କେ ଯା ଆସ୍ ବନ୍ଦ ରହିବା। ରାଷ୍ଟ୍ରପତି ଆଜି ସକାଳ 8:50 ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବେ ଆଉ 9 ବ୍ରହ୍ମପୁରକେ ଯିବେ। ବ୍ରହ୍ମପୁର ପହଞ୍ଚିକି ରାଷ୍ଟ୍ରପତି ତପ୍ତପାଣିଠାରେ ମା କନ୍ଦୁଣୀ ଦେବୀ ମନ୍ଦିର ଆଉ ଶିବ ମନ୍ଦିର ପୂଜାପାଠ କରିବେ। କେଜିନୁ ପିଜି ତକ୍ ମାହାଲିଆ ପାଠପଢ଼ା ନୂଆ ବିଶ୍ୱବିଦ୍ୟାଳୟ ସ୍ଥାପନା ଆଇଟିଆଇ ମାନଙ୍କୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ବନାବାର ଆଉ ଶିକ୍ଷା ଶିଳ୍ପ ଆବଶ୍ୟକତା ଅନୁସାରେ ଦକ୍ଷତା ବିକାଶ ତାଲିମ ଉପରେ ରାଜ୍ୟ ସରକାର ଜୋର ଦେଉଛନ୍। ଆଇବା ଦିନେ ରାଇଜେ ଆଉ 4 ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଛନ୍। ଗଲାକାଲି ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ସମାରୋହଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଏହି ବିଶ୍ୱବିଦ୍ୟାଳୟ ରାଜ୍ୟର ଜୁଆନ ପିଢ଼ିଙ୍କୁ ଜ୍ଞାନ କୌଶଳ ଆଉ ମୂଲ୍ୟବୋଧ ଥିବା ନାଗରିକ ବନାବାରତି ବଡ଼ ଭୂମିକା ନେବା। ରାଜ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା 2026 ଖରିଫ ଋତୁ ଲାଗି ପଞ୍ଜୀକରଣ ସମୟକେ ଏବେ 15 ତକ ବଢ଼ାଯାଇଛି। ଇଚ୍ଛୁକ ଚାଷୀମାନେ ଏହି ସମୟ ଭିତରେ ଧାନ ମକା ଡାଲ ତେଲବିଜା କପା ପନିପରିବା ଆଉ ଅଲଗା ଖରିଫ ଫସଲ ଲାଗି ବୀମା ପଞ୍ଜୀକରଣ କରିପାରିବେ। ଚାଷୀମାନେ ସେମାନଙ୍କର ପାସର ପେକ୍ସ ଲେମ୍ସ ବ୍ୟାଙ୍କ ଶାଖା ଆଉ ଜନସେବା କେନ୍ଦ୍ର ଜରିଆ ପଞ୍ଜୀକରଣ କରିପାରିବେ। ଏହି ପଞ୍ଜୀକରଣ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ ହୋଇଥିବା ବେଳେ ଜଣେ ଚାଷୀ ସବୁନୁ ଅଧିକା 5 ଜମିନ୍ତି ବୀମା କରିପାରିବେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବଛର ସବୁ ସ୍କୁଲ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟମାନଙ୍କେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବା। ଏହି ଅବସରରେ ଏବେ 9-17 ତକ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ କରାଯିବା। ସବୁ ଶିକ୍ଷାନୁଷ୍ଠାନର ଜାତୀୟ ପତାକାର ବିକାଶ ଯାତ୍ରା ହେବା। ଇତାର ସହିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅବଦାନ ବାବଦ ତ୍ରିରଙ୍ଗା ଓ ବନ୍ଦେ ମାତରମ୍ ପ୍ରଦର୍ଶନୀର ଭିଲ୍ ଆୟୋଜନ କରାଯିବା। ଏଥିଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫୁ ଚିଠି କରାଯାଇଛି। ରାଜ୍ୟ କୃଷି ଶିକ୍ଷା ଓ ଗବେଷଣାକେ ଆହୁରି ବର୍କସ୍ କରିବା ଲାଗି ସରକାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଆଉ ପିଏଚ୍ଡି ଛାତ୍ରଛାତ୍ରୀମାନଙ୍କ ଲାଗି ମାସିକିଆ ବୃତ୍ତି ଘୋଷଣା କରିଛନ୍। ପିଜି ଛାତ୍ରଛାତ୍ରୀମାନଙ୍କୁ 2 କୃଷି ଆଉ ଆନୁଷଙ୍ଗିକ ପାଠ୍ୟକ୍ରମ ଲାଗି ମାସକ 10,000 ଆଉ ପିଏଚ୍ଡି ଗବେଷକମାନଙ୍କୁ 3 ତକ ମାସକ 15,000 ଟଙ୍କା ଦିଆଯିବା। ଉତ୍ତମ ଗବେଷଣାକେ ପ୍ରୋତ୍ସାହନ ଦେବା ଆଉ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ କରିବାଟା ଏହି ସାହାଯ୍ୟର ମୂଳ ଲକ୍ଷ୍ୟ ଆଏ। 1866 ଆଜିର ଦିନେ ବାହାରିଥିଲା ଓଡ଼ିଶାର ପହଲା ସମ୍ବାଦପତ୍ର ଉତ୍କଳ ଦୀପିକା। ଓଡ଼ିଶାର ଜନଜୀବନକେ ବାଟ କଢ଼ାବାର୍ତ୍ତି ଉତ୍କଳ ଦୀପିକାର ଅବଦାନକେ ସୋର କରିକିରି ଆଜିର ଦିନକେ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। ଆଇବା ସ୍ୱାଧୀନତା ଦିବସ ସମାରୋହ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ଆୟୋଜିତ ହେବାରକେ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମଟି ସାମିଲ ହେବାରକେ ଝାରସୁଗୁଡ଼ା ଜିଲ୍ଲା ଲୟକେରା ବ୍ଲକ ତିଲେଇମାଲ ଗାଁର ଭୀଷ୍ମତୀ ନାୟକ ନିୟୁତା ପାଇଛନ୍। ଇତାର ସହିତ ରାଷ୍ଟ୍ରପତି ଭବନ ହେବାରକେ ଥିବା ଏଠମ୍ ପାର୍ଟି ଥିବିଲ୍ ସେ ସାମିଲ ହେବେ। ବଲାଙ୍ଗୀର ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଆଉ ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂ ଗଲାକାଲ ବଲାଙ୍ଗୀର ଜିଲ୍ଲା ଗସ୍ତତି ଆସିକରି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅନ୍ତର୍ଗତ ଖସଡ଼ା ଭୋଟର ତାଲିକା ବାହାରବାର ବାବଦେ ସମୀକ୍ଷା କରିଛନ୍। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀକେ କଡ଼ାକଡ଼ି ପାଳନ କରିକି ଧାରି ସମୟ ଭିତରେ ସଂଶୋଧନ କାମ ଶେଷ କରିବାରକେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ତରଫୁ ଜୁଲାଇ 2026 ଶିକ୍ଷା ସତ୍ର ଲାଗି ନୂଆ ନାଁ ଲେଖା ଆଉ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେଇଛେ ଆଉ ଇଟା ଏବେ

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଆକାଶବାଣୀ ସମ୍ବଲପୁର।

ஆகாஷ்மணி பவனி பட்டணம். ସମୟ ସକାଳ ସାତଟା। ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ଶୁଣିବେ ଖଡ଼ିଆଳ ଅଞ୍ଚଳର ଲୋକ ସଂସ୍କୃତି, ଏହି ଶୀର୍ଷକ ଓଡ଼ିଆ ଆଲୋଚନା। ଆଲୋଚକ ହେଲେ ନଟରାଜ ମହାପାତ୍ର। ଚାଷର କଥା 7:40, 7:45 ଶୁଣିବେ ସଙ୍ଗୀତ ଲହରୀ। 8:30 ପ୍ରଚାର କରିବୁ ଗୀତ ଗୀତାଞ୍ଜଳିରେ ଗୀତଟି ଭକ୍ତି ଗୀତ, ଶିଳ୍ପୀ ହେଲେ କୁମାର ବାପି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେଶ ବିଳାସ ଶୁଣିପାରିବେ 8:45। ହିନ୍ଦୀ କଥାଚିତ୍ରର ଗୀତ ସକାଳ 9:00, 9:30 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10।

ଦ୍ୱିତୀୟ ଅଧିବେଶନ ଦିନ 12ଟାରେ ପ୍ରଚାର କରିବୁ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ରାଜକିଶୋର ଦାସ, ଭୁବନେଶ୍ୱରୀ ମିଶ୍ର, ସ୍ୱାଗତିକା ମହାପାତ୍ର ଏବଂ ଧନଞ୍ଜୟ ଶତପଥୀ। ବରିଷ୍ଠ ନାଗରିକଙ୍କ ଉପରେ ଆଧାରିତ କାର୍ଯ୍ୟକ୍ରମ ମାନନୀୟ ଶିଶୁ ଶୁଣିବେ ଦିନ 12:30। ଚାଷର କଥା 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପ ପ୍ରଚାର କରିବୁ 1:20। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ତୃତୀୟ ଅଧିବେଶନ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଜୀବବାଣୀ 5:30। ଆଜି ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ଶୁଣିବେ 6:30। ପରିବେଷଣ କରିବେ ପୂର୍ଣ୍ଣଚନ୍ଦ୍ର ଦାସ ଏବଂ ସାଥୀ। ଜିଲ୍ଲା ହଲଚାଲ କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:25। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଶୁଣିବେ ରାତି 7:30। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ମହମ୍ମଦ ରଫି ଏବଂ ଆଶା ଭୋସଲେ। ସ୍ପୋର୍ଟସ୍ ଗେମ୍ 8:30। ସ୍ପଟଲାଇଟ୍ 9:15। ମନିଟକ୍ ଏଣ୍ଡ ମନ୍ଥନ ରାତି 9:30। ଏବଂ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରାତି 10:00। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ବନ୍ୟା ପ୍ରଭାବିତଙ୍କ ପାଇଁ 110 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଜଗତସିଂହପୁର ଜିଲ୍ଲା ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି,
1: ଯେଉଁ ଚାଷ ଜମିଟା ପାଣି ଘେରି ଭିତରେ ଅଛି ତାର ଆକଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସବୁ ଲାଇନ୍ ଡିପାର୍ଟମେଣ୍ଟର କର୍ତ୍ତୃପକ୍ଷକୁ କୁହାଯାଇଛି। କେମିତି ଭାଗ ଚାଷୀକୁ ବି ବେନିଫିଟ୍ ଦିଆଯାଇପାରିବ ତା ପାଇଁ ଆମେ ବ୍ୟବସ୍ଥା କରିବୁ। 3-4 ଦିନ ସମୟ ଭିତରେ ପାଣିଟା ଟିକେ କମିଗଲା ପରେ ଆକଳନ କରି ଜିଲ୍ଲାପାଳ ମହୋଦୟ ତାଙ୍କ ଟିମ୍ ସରକାରଙ୍କ ପାଖରେ ତାଙ୍କ ରିପୋର୍ଟ ପଠାଇବେ।
0: ମୁଖ୍ୟ ଶାସନ ସଚିବ ଅନୁଗର୍ଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ୱର ଖାରବେଳ ଭବନରେ ହେବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସ୍ତରୀୟ ପ୍ରକଳ୍ପ ନିରୀକ୍ଷଣ କମିଟିରେ ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ସହରାଞ୍ଚଳ ଅର୍ଥନୈତିକ ଅଞ୍ଚଳ ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ ଉପରେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ଅନୁଗର୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି 4ଟି ସହରରେ ବିନିଯୋଗ, ଶିଳ୍ପ, ପର୍ଯ୍ୟଟନ, ପରିବହନ, ବନ୍ଦର ଭିତ୍ତିକ ଶୁଳ୍କ ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଲାଗି ଆଲୋଚନା ହୋଇଥିବା ଜଣାପଡ଼ିଛି। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁଗର୍ଗ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ 5,000 କୋଟି ଟଙ୍କାର ପ୍ରାରମ୍ଭିକ ପ୍ରକଳ୍ପ ସହାୟତା ଅର୍ଥ ଲାଗି ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଯୋଜନାରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର 19ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ସାମିଲ କରାଯାଇଥିବା ଜଣାପଡ଼ିଛି। ପର୍ଯ୍ୟଟନ ବିଭାଗ ସଚିବ ତଥା ବଲାଙ୍ଗୀର ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ବଳବନ୍ତ ସିଂ ବଲାଙ୍ଗୀର ଗସ୍ତ କରି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ SIR 2026 ସମ୍ପର୍କିତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଅନୁଷ୍ଠିତ ବୈଠକରେ ଖସଡ଼ା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ଅବସରରେ ଶ୍ରୀ ସିଂ ଜିଲ୍ଲା ନିର୍ବାଚନ ଅଧିକାରୀ, ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ କୁଷ୍ଠମୁକ୍ତ ଓଡ଼ିଶା ଅଭିଯାନରେ 9,45,000ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଜିଲ୍ଲାରେ 15 ଦିନିଆ କୁଷ୍ଠରୋଗ ଚିହ୍ନଟ ଓ ସଚେତନତା ଅଭିଯାନ ଚଳିତ ମାସ 15 ତାରିଖରୁ 31 ତାରିଖ ଯାଏଁ ଚାଲିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଗୌରୀଶଙ୍କର ଲାଲ ଯୋଗଦେଇ ଆଧୁନିକ ଭାରତ ନିର୍ମାଣରେ ବାଣିଜ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପଞ୍ଜୀକରଣର ଶେଷ ତାରିଖ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ଯୋଗ୍ୟ ଚାଷୀଙ୍କୁ ଯୋଜନା ଅଧୀନରେ ପଞ୍ଜୀକୃତ କରିବା ତଥା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ବିପଦରୁ ସୃଷ୍ଟି ହୋଇଥିବା ସମ୍ଭାବ୍ୟ କ୍ଷତିରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ସୁଯୋଗ ପ୍ରଦାନ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଜୁଲାଇ 2026 ଶିକ୍ଷା ସତ୍ରରେ ନାମଲେଖା ଓ ପଞ୍ଜୀକରଣ ଆରମ୍ଭ ହୋଇଛି। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଜାରି ରହିବ। ଇଚ୍ଛୁକ ପ୍ରାର୍ଥୀମାନେ ଇଗ୍ନୋର ୱେବ୍ସାଇଟ୍ରେ ଅଧିକ ତଥ୍ୟ ପାଇପାରିବେ। ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା 1866 ଆଜିର ଦିନରେ ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଉତ୍କଳ ଦୀପିକା ଯୁକ୍ତିନିଷ୍ଠ, ସରଳ, ସୁଗମ ଏବଂ ପ୍ରାସଙ୍ଗିକ ଖବର ପାଇଁ ପରିଚିତ ଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମା ପେଣ୍ଡରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏଥିରେ ସାମିଲ ହୋଇଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ପିଲାମାନଙ୍କଠାରେ

0: ବ୍ୟବହାରଗତ ସମସ୍ୟା ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
1: ପିଲାମାନେ ହେଉଛନ୍ତି ଆମ ସମାଜର ଅମୂଲ୍ୟ ସମ୍ପଦ, ସେମାନେ ହେଉଛନ୍ତି ଆମର ଭବିଷ୍ୟତ। ଯେତେବେଳେ ପିଲାମାନଙ୍କର ବୟସ ବଢ଼ିଥାଏ ସେମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖାଯାଇଥାଏ, କିନ୍ତୁ ବେଳେବେଳେ ସେମାନଙ୍କଠାରେ କେତେକ ଗୁରୁତର ବ୍ୟବହାରଜନିତ ସମସ୍ୟା ଦେଖାଯାଇଥାଏ। ଆଜି ଆମେ ଜାଣିବା ପିଲାମାନଙ୍କଠାରେ ଦେଖାଯାଉଥିବା କେତେକ ପ୍ରମୁଖ ବ୍ୟବହାରଜନିତ ସମସ୍ୟା ସମ୍ପର୍କରେ। ଚଞ୍ଚଳାମୀ କିମ୍ବା ଅତ୍ୟଧିକ କ୍ରିୟାଶୀଳ ରହିବା ପିଲାମାନଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା, କିନ୍ତୁ ପିଲାର ବୟସ ବଢ଼ିବା ସହିତ ଯଦି ଏହି ଚଞ୍ଚଳାମୀ କମିନଥାଏ ତେବେ ଏହାକୁ ଆମେ ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିସଅର୍ଡର୍ ADHD କହିଥାଉ। ଏହା ଶତକଡ଼ା 5-10% ପିଲାମାନଙ୍କଠାରେ ଦେଖାଯାଇଥାଏ। ଏଥିରେ ପିଲାର ସମସ୍ୟା ଅତି କମ୍ରେ 7 ବର୍ଷ ପୂର୍ବରୁ ଦେଖାଯାଇଥାଏ। ଏହି ରୋଗରେ ପିଲାମାନେ ମାତ୍ରାଧିକ ଚଞ୍ଚଳ ରହିଥାନ୍ତି, କୌଣସି ଗୋଟିଏ ଜାଗାରେ ସ୍ଥିର ହୋଇ ବସିପାରନ୍ତି ନାହିଁ। ଲଗାତାର କିଛି ସମୟ ସେମାନେ ଶ୍ରେଣୀଗୃହରେ, ଘରେ କିମ୍ବା ଟେଲିଭିଜନ ସାମ୍ନାରେ ମଧ୍ୟ ବସିପାରନ୍ତି ନାହିଁ। ସେମାନେ ସାମାନ୍ୟରୁ ଅଧିକ କଥା ହୋଇଥାନ୍ତି। ଏହି ପିଲାମାନଙ୍କର ଧ୍ୟାନ ଓ ଏକାଗ୍ରତା ମଧ୍ୟ କମ୍ ଥାଏ। ପାଠପଢ଼ା କିମ୍ବା ଖେଳିବାରେ ମଧ୍ୟ ସେମାନେ ଏକାଗ୍ରତା ରଖନ୍ତି ନାହିଁ। ଶିକ୍ଷକମାନେ ବାରମ୍ବାର ଅଭିଯୋଗ କରିଥାନ୍ତି କି ପିଲା ପାଠପଢ଼ାରେ ଧ୍ୟାନ ଦେଉନାହିଁ, ଧୈର୍ଯ୍ୟ ଧରି କ୍ଲାସ୍ରେ ଶୁଣୁନାହିଁ, ପରୀକ୍ଷାରେ କିଛି ପ୍ରଶ୍ନର ଉତ୍ତର ଜାଣି ମଧ୍ୟ ଲେଖିବାକୁ ଭୁଲି ଯାଉଛି, ପ୍ରଶ୍ନ ଅଧା ଶୁଣି ଉତ୍ତର ଦେଉଛି। ଏହି ପିଲାମାନେ ନିଜର ଖାତା, ବହି ଏବଂ ଅନ୍ୟାନ୍ୟ ସାମଗ୍ରୀ ବାରମ୍ବାର ହଜାଇ ଦେଇଥାନ୍ତି। ଏହିସବୁ ସମସ୍ୟା ଯୋଗୁଁ ପିଲାର ପାଠପଢ଼ା ଉପରେ କୁପ୍ରଭାବ ପଡ଼ିଥାଏ। ଅନେକ ପିଲା ସାଧାରଣତଃ ଛୋଟବେଳେ ଦୁଷ୍ଟ ହୋଇଥାନ୍ତି, କିନ୍ତୁ ଏହି ଦୁଷ୍ଟାମୀ ବୟସ ବଢ଼ିବା ସହିତ କମିଯାଇଥାଏ। ଦୁର୍ଭାଗ୍ୟବଶତଃ ଶତକଡ଼ା 10-12% ପିଲାମାନଙ୍କର ବୟସ ବଢ଼ିବା ସହିତ ସେମାନଙ୍କର ଦୁଷ୍ଟାମୀ ବଢ଼ିଯାଇଥାଏ। ଏହା ସାଧାରଣତଃ ପୁଅ ପିଲାମାନଙ୍କଠାରେ ବେଶୀ ଦେଖାଯାଇଥାଏ। ଏହାକୁ ଅପୋଜିସନାଲ୍ ଡିଫାଇନ୍ ଡିସଅର୍ଡର୍ ODD କୁହାଯାଇଥାଏ। ଏଥିରେ ପିଲା ଅତ୍ୟନ୍ତ ଦୁଷ୍ଟ ହୋଇଥାଏ, ଅନ୍ୟମାନଙ୍କ କଥା ମାନେ ନାହିଁ, ଅଯଥା ଯୁକ୍ତି କରେ, ଛୋଟ ଛୋଟ କଥାରେ ଚିଡ଼ଚିଡ଼ା ହୋଇଯାଏ କିମ୍ବା ରାଗିଯାଏ, ଅନ୍ୟମାନଙ୍କୁ ଖରାପ ବ୍ୟବହାର ଦେଖାଇଥାଏ, ନିଜେ ଭୁଲ କରି ଅନ୍ୟମାନଙ୍କୁ ଦୋଷ ଦେଇଥାଏ। ଏହି ସମୟରେ ଯଦି ପିଲାର ଚିକିତ୍ସା ଠିକ୍ ଭାବେ କରା ନଯାଏ ତେବେ ସମସ୍ୟା ଆହୁରି ବଢ଼ିଯାଏ ଏବଂ ଏହା ଅନ୍ୟ ଏକ ରୋଗ କଣ୍ଡକ୍ଟ ଡିସଅର୍ଡର୍ରେ ପରିଣତ ହୁଏ। ଏଥିରେ ପିଲା ମିଛ କହିଥାଏ, ଚୋରି କରିଥାଏ, ଘର ଓ ବାହାର ଲୋକଙ୍କୁ ଧମକାଇଥାଏ ଓ ଝଗଡ଼ା କରିଥାଏ, ପଶୁପକ୍ଷୀମାନଙ୍କୁ ନିର୍ଦ୍ଦୟ ଭାବରେ ଶାରୀରିକ ନିର୍ଯାତନା ଦେଇଥାଏ, ଘରୁ କିମ୍ବା ସ୍କୁଲ ଲୁଚି ପଳାଇ ଯାଇଥାଏ, ଦୁଷ୍ଟ ପିଲାମାନଙ୍କ ସହିତ ବେଶୀ ସାଙ୍ଗ ହୋଇଥାଏ, ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ କରିଥାଏ ଓ ନାନା ପ୍ରକାରର କୁକର୍ମରେ ଲିପ୍ତ ରହିଥାଏ। ଏହା ପିଲାମାନଙ୍କଠାରେ ଦେଖାଯାଉଥିବା ଏକ ଗୁରୁତର ସମସ୍ୟା। ଏଥିପାଇଁ ଯଥାଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ। ଆମ ସମାଜର ଶତକଡ଼ା 3-5% ପିଲା ହେଉଛନ୍ତି ମାନସିକ ରୂପରେ ଅନଗ୍ରସର। ଏହି ପିଲାମାନଙ୍କଠାରେ ମଧ୍ୟ କିଛି ବ୍ୟବହାରଜନିତ ସମସ୍ୟା ଦେଖାଯାଇଥାଏ, ଯେଉଁଗୁଡ଼ିକ ହେଲା ରାଗିବା, ଚିଡ଼ିଚିଡ଼ା ହେବା, ବାରମ୍ବାର କାନ୍ଦିବା, ଜିନିଷପତ୍ର ବିନା କାରଣରେ ଭଙ୍ଗାରୁଜା କରିବା, ନିଜ ଶରୀରରେ କ୍ଷତ ସୃଷ୍ଟି କରିବା। ଏହିସବୁ ସମସ୍ୟାର ଚିକିତ୍ସା ଠିକ୍ ସମୟରେ ନିହାତି ଜରୁରୀ। ଅଟିଜିମ୍ ପିଲାମାନଙ୍କଠାରେ ଦେଖାଯାଉଥିବା ଅନ୍ୟ ଏକ ପ୍ରମୁଖ ମାନସିକ ରୋଗ। ଏହି ରୋଗରେ ପିଲା ଅନ୍ୟମାନଙ୍କ ସହିତ ଠିକ୍ ଭାବରେ କଥାବାର୍ତ୍ତା କରିପାରେ ନାହିଁ, ଅନ୍ୟମାନଙ୍କ ସହିତ ମିଶିକରି ରହିପାରେ ନାହିଁ ଓ ନିଜେ ଏକୁଟିଆ ରହିବାକୁ ପସନ୍ଦ କରେ। ଶ୍ରୋତାବନ୍ଧୁ, ପିଲାମାନଙ୍କଠାରେ ଦେଖାଯାଉଥିବା ଏହିସବୁ ବ୍ୟବହାରଜନିତ ସମସ୍ୟାର ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ଏଥିନିମନ୍ତେ ଯଥାଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଜରୁରୀ ଅଟେ। ଏଥିପାଇଁ ବ୍ୟବହାରିକ ଚିକିତ୍ସା ବିହେଭିଅରାଲ୍ ଟ୍ରିଟମେଣ୍ଟ ସହିତ ଦରକାର ପଡ଼ିଲେ କିଛି ଔଷଧ ମଧ୍ୟ ଦିଆଯାଇଥାଏ। ତେଣୁ ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ, ସେମାନେ ପିଲାମାନଙ୍କର ଏହିଭଳି ବ୍ୟବହାର ଦେଖି ବ୍ୟସ୍ତ ହୁଅନ୍ତୁ ନାହିଁ। ସେମାନେ ବ୍ୟବହାରଜନିତ ସମସ୍ୟାକୁ ଠିକ୍ ସମୟରେ ଚିହ୍ନି ଡାକ୍ତରଙ୍କୁ ପରାମର୍ଶ କଲେ ପିଲାର ଭବିଷ୍ୟତ ଉଜ୍ଜଳମୟ ହେବ।
0: ଆମର ଶ୍ରୋତ୍ରୀ ଶୁଣିଲେ ପିଲାମାନଙ୍କଠାରେ ବ୍ୟବହାରଗତ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ସତ୍ୟକାମ ମହାପାତ୍ର। ଆକାଶବାଣୀ କଟକ, ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମହିଳା ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର 3 ବିଧାନସଭା ଉପନିର୍ବାଚନ ଫଳାଫଳ ଘୋଷିତ। ଦେଶର 101 ରାମସାର ସ୍ଥଳ ଭାବେ ମାନ୍ୟତା ପାଇଲା ଅରୁଣାଚଳ ପ୍ରଦେଶର ଗ୍ଲାଓ ହ୍ରଦ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉନାହିଁ ବୋଲି ସ୍ପଷ୍ଟ କଲା ଇରାନ। ଏବଂ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ସଂଶୋଧନ କଲେ ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି

2047 ବିକଶିତ ଭାରତ ଏବଂ 2036 ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। କଟକ ବାଣସ୍ଥିତ ଜଗତଗୁରୁ କୃପାଳ ବିଶ୍ୱବିଦ୍ୟାଳୟକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ହେଉଛି ଚରିତ୍ର ଗଠନ, ରାଷ୍ଟ୍ର ନିର୍ମାଣ ଏବଂ ସାମାଜିକ ପରିବର୍ତ୍ତନର ମୂଳଦୁଆ। ନୈତିକ ଦକ୍ଷତା ସମ୍ପନ୍ନ ଏବଂ ସାମାଜିକ ଦାୟିତ୍ୱବାନ ନାଗରିକ ସୃଷ୍ଟି କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମହିଳା, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ପ୍ରଦାନ କରିବାକୁ ରାଷ୍ଟ୍ରପତି ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ଗବେଷଣା, ନବସୃଜନ, ଉଦ୍ୟୋଗ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଯୁବବର୍ଗଙ୍କ ଆକାଂକ୍ଷାକୁ ସାକାର କରାଯାଇପାରିବ। ଏଥିପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶାକୁ ତିନିଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଆଜି ଭୁବନେଶ୍ୱରରୁ ବ୍ରହ୍ମପୁରକୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିବେ। ସେଠାରେ ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ଏବଂ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର ତିନୋଟି ବିଧାନସଭା ଆସନ ଉପନିର୍ବାଚନର ଫଳାଫଳ ଗତ ସନ୍ଧ୍ୟାରେ ପ୍ରକାଶ ପାଇଛି। ବିଜେପି, କଂଗ୍ରେସ ଏବଂ ଜନସୁରାଜ ପାର୍ଟି ବିଜୟୀ ହୋଇଛନ୍ତି। ଗୁଜରାଟର ଭଦୋଦରା ଜିଲ୍ଲାର ମଞ୍ଜଲପୁର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସତ୍ୟେନ୍ଦ୍ର ଭାଇ ପଟେଲ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭିକା ଭାଇ ରାବ୍ରିଙ୍କୁ 30,000 ଉର୍ଦ୍ଧ୍ୱ ଭୋଟ୍ରେ ପରାସ୍ତ କରିଛନ୍ତି। ବିଜେପି ବିଧାୟକ ଯୋଗେଶ ପଟେଲଙ୍କ ପରଲୋକରେ ଏହି ଆସନଟି ଖାଲି ପଡ଼ିଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ କଂଗ୍ରେସର ଘନଶ୍ୟାମ ସିଂ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଆଶୁତୋଷ ତିୱାରୀଙ୍କୁ 6,000 ଉର୍ଦ୍ଧ୍ୱ ଭୋଟ୍ରେ ପରାସ୍ତ କରିଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନରେ ଜନସୁରାଜ ଦଳର ପ୍ରଶାନ୍ତ କିଶୋର ବିଜୟୀ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ବିଜେପିର ନୀରଜ କୁମାର ସିହ୍ନାଙ୍କୁ ସେ ପାଖାପାଖି 19,000 ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ରାଜ୍ୟସଭାକୁ ମନୋନୀତ ହେବା ପରେ ଏହି ଆସନଟି ଖାଲି ପଡ଼ିଥିଲା। ତିନୋଟି ଯାକ ଆସନ ପାଇଁ ଗତ ମାସ 30 ତାରିଖରେ ମତଗ୍ରହଣ କରାଯାଇଥିଲା। ସଂସଦର ଉଭୟ ସଦନରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିରୋଧୀ ସଦସ୍ୟ ଅଂଶଗ୍ରହଣ କରୁନାହାନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରିଛନ୍ତି। ସଂସଦ ବାହାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ରିଜିଜୁ କହିଛନ୍ତି, ଲୋକସଭାରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଆଲୋଚନାରେ ବିରୋଧୀ ସଦସ୍ୟ ଅଂଶଗ୍ରହଣ କରିନଥିଲେ। ସେହିପରି ରାଜ୍ୟସଭାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ପାରିତ ହୋଇଥିଲେ ମଧ୍ୟ ବିରୋଧୀ ଦଳର ସଦସ୍ୟ ଏଥିରେ ଅଂଶଗ୍ରହଣ କରିନଥିଲେ। ଅନ୍ୟପକ୍ଷରେ ସଂସଦ ବାହାରେ ବିରୋଧୀ ସଦସ୍ୟ ସେମାନଙ୍କୁ ଗୃହରେ କହିବାକୁ ସୁଯୋଗ ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଥିବା ଶ୍ରୀ ରିଜିଜୁ କହିଛନ୍ତି, ସଦନରେ ବିରୋଧୀ ସଦସ୍ୟଙ୍କୁ ସୁଯୋଗ ପ୍ରଦାନ କରାଗଲେ ମଧ୍ୟ ସେମାନେ ତାହାର ଉପଯୋଗ କରୁନାହାନ୍ତି ବୋଲି ଶ୍ରୀ ରିଜିଜୁ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଯନ୍ତରମନ୍ତରରେ ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ସରକାରଙ୍କଠାରୁ ବିବୃତ୍ତି ଦାବି କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ନୂଆଦିଲ୍ଲୀରେ ଗତକାଲି ଉଜବେକିସ୍ତାନର ନିବେଶ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଲାଜିକ୍ ଭଦ୍ରତାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଫଳପ୍ରଦ ଆଲୋଚନା ହୋଇଛି। ସେଗୁଡ଼ିକ ମଧ୍ୟରେ ବାଣିଜ୍ୟ, ନିବେଶ, ଔଷଧ, ଯୋଗାଯୋଗ, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଅନ୍ତର୍ଭୁକ୍ତ। ଦୁଇ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ ସହଭାଗିତା ବ୍ୟବସାୟ ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅରୁଣାଚଳ ପ୍ରଦେଶର ଗ୍ଲୋ ହ୍ରଦକୁ ଦେଶର 101ତମ ରାମସର ସ୍ଥଳ ଭାବେ ମାନ୍ୟତା ମିଳିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତକାଲି ଏ ସଂକ୍ରାନ୍ତ ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯାଦବ ଏହି ନିଷ୍ପତ୍ତିକୁ ଜୈବ ବିବିଧତାର ସଂରକ୍ଷଣ, ଜଳ ଏବଂ ଜଳବାୟୁ ସୁରକ୍ଷା ତଥା ନିରନ୍ତର ଜୀବିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ଯାଦବ କହିଛନ୍ତି, ପୂର୍ବ ହିମାଳୟର ଏହି ନିର୍ମଳ ମଧୁର ଜଳହ୍ରଦ ଏବଂ ଜୈବ ବିବିଧତାର ଉଲ୍ଲେଖନୀୟ ଅଞ୍ଚଳ। କମଲାଙ୍ଗ ବ୍ୟାଘ୍ର ସଂରକ୍ଷଣ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଏହା ଅବସ୍ଥିତ। ସେଠାରେ 150ରୁ ଅଧିକ ପ୍ରଜାତିର ବୃକ୍ଷରାଜି ଏବଂ 49ଟି ଅର୍କିଡ୍ ପ୍ରଜାତିର ଗଛ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ଅରୁଣାଚଳ ପ୍ରଦେଶର ଏହା ପ୍ରଥମ ରାମସାର ସ୍ଥଳ ହୋଇଛି। ବିଶ୍ୱସ୍ତରରେ ଭାରତ ଆର୍ଦ୍ରଭୂମି ସଂରକ୍ଷଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। 2014ରେ ଦେଶରେ 26ଟି ରାମସାର ସ୍ଥଳ ଥିବାବେଳେ ଏବେ ଏହା 101କୁ ବୃଦ୍ଧି ପାଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ପରିବେଶ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ

0: ନିରନ୍ତର ବିକାଶ ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। କୃତ୍ରିମ ବୁଦ୍ଧିମତା, ସାଇବର ଦକ୍ଷତା, ସ୍ୱୟଂଚାଳିତ ପ୍ରଣାଳୀ, ସୂଚନା, ଭବିଷ୍ୟତରେ ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ତଥ୍ୟଚାଳିତ ନିଷ୍ପତ୍ତି ଗ୍ରହଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ନୂଆଦିଲ୍ଲୀରେ ଗତକାଲି ଭାରତୀୟ ତିନୋଟି ଯାକ ସେନାର ଭବିଷ୍ୟତ ଯୁଦ୍ଧ ପାଠ୍ୟକ୍ରମ ଚତୁର୍ଥ ସଂସ୍କରଣର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣି ଏହା କହିଛନ୍ତି। ଭବିଷ୍ୟତ ଯୁଦ୍ଧର ରୂପରେଖ ଏବଂ ସାମରିକ କାର୍ଯ୍ୟକଳାପ ଉପରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ପାଉଥିବା ପ୍ରଭାବ ଉପରେ ଏହି ଅବସରରେ ଜେନେରାଲ ସୁବ୍ରମଣି ଆଲୋକପାତ କରିଛନ୍ତି। ଜାତୀୟ ସୁରକ୍ଷା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସଶସ୍ତ ବାହିନୀ, ଶିଳ୍ପ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଗବେଷକ ସମ୍ମିଳିତ ଉଦ୍ୟମ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରତିରକ୍ଷା ମୁଖ୍ୟାଳୟ ଏବଂ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିଳିତ ଯୁଦ୍ଧ ଅଧ୍ୟୟନ କେନ୍ଦ୍ର ଦ୍ୱାରା ଏହି ଚାରି ସପ୍ତାହର ପାଠ୍ୟକ୍ରମ ପ୍ରଦାନ କରାଯାଇଥାଏ। ଆଧୁନିକ ପ୍ରଯୁକ୍ତିବିଦ୍ୟା, ଭୂ ରାଜନୈତିକ ସ୍ଥିତି, ସାଇବର କ୍ଷେତ୍ର, ବହୁମୁଖୀ ସୁରକ୍ଷା ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗରେ ଅଂଶଗ୍ରହଣକାରୀଙ୍କୁ ଏହି ପାଠ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥାଏ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉନାହିଁ କିମ୍ବା ଏଥିପାଇଁ କୌଣସି ଯୋଜନା ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏ ସଂକ୍ରାନ୍ତ ବିବୃତ୍ତି ପରିପ୍ରେକ୍ଷୀରେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଏହା କହିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଏବେ ଧାର୍ମିକ ତୀର୍ଥଯାତ୍ରାରେ ଅଛନ୍ତି ବୋଲି ଶ୍ରୀ ବାଘାଇ କହିଛନ୍ତି। ଇରାନର ସମସ୍ତ ଆଲୋଚନାକାରୀ ଏବେ ଦେଶରେ ଉପସ୍ଥିତ ଥିବା ସେ ସ୍ପଷ୍ଟ କରିଛନ୍ତି। ହର୍ମୁଜ ପ୍ରଣାଳୀ ପରିଚାଳନା ନେଇ ଓମାନ ଆଲୋଚନା ହୋଇଥିବା ସମ୍ପର୍କରେ ଶ୍ରୀ ବାଘାଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏୟାରଫୋର୍ସ ୱାନ୍ରେ ଗସ୍ତ ବେଳେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଶ୍ରୀ ଟ୍ରମ୍ପ ମଧ୍ୟସ୍ଥିକ ମାଧ୍ୟମରେ ଇରାନ ସହିତ ଆଲୋଚନା ହେଉଥିବା ନେଇ ସୂଚନା ଦେଇଥିଲେ। ପାକ୍ ଅଧିକୃତ କାଶ୍ମୀରରେ ବିକ୍ଷୋଭ ଆହୁରି ତୀବ୍ର ହୋଇଥିବା ରିପୋର୍ଟରେ କୁହାଯାଇଛି। ବିକ୍ଷୋଭକାରୀମାନେ ସ୍ଥାନ ଛାଡ଼ିବାକୁ ମନା କରିବା ପରେ ସୁରକ୍ଷା ବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ହୋଇଛି। ରାୱାଲକୋଟ୍ ଅଞ୍ଚଳରେ ଗୁଳିଚାଳନା ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ମାନବିକାଧିକାର ପରିଷଦ ପକ୍ଷରୁ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁସାରେ ଏହି ବିକ୍ଷୋଭ ସହିତ ଜଡ଼ିତ ଘଟଣାରେ ଏପର୍ଯ୍ୟନ୍ତ 80 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆନ୍ଦୋଳନ ପ୍ରଥମେ ଉନ୍ନତ ମୌଳିକ ସୁବିଧା ଏବଂ ଅଧିକ ବିକାଶ ଦାବିରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିକ୍ଷୋଭକାରୀମାନେ ମୁଜାଫରବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ବା ଏଟିଏଫ୍ ରପ୍ତାନୀ ଉପରେ ଲାଗୁ ହେଉଥିବା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କରେ ସଂଶୋଧନ କରିଛନ୍ତି। ଜାରି ହୋଇଥିବା ନୂତନ ହାର ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 25.50 ପଇସାକୁ ବୃଦ୍ଧି ପାଇଛି। ଏଥିରେ ପ୍ରତି ଲିଟର 1.50 ପଇସାର ସଡ଼କ ଓ ଭିତ୍ତିଭୂମି ଉପକର ଅନ୍ତର୍ଭୁକ୍ତ। ସେହିପରି ଏଟିଏଫ୍ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 22 ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 3.50 ପଇସା ଧାର୍ଯ୍ୟ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ସଂଶୋଧିତ ହାର ଗତକାଲିଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ଦେଶ ମଧ୍ୟରେ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ବର୍ତ୍ତମାନର ଉତ୍ପାଦ ଶୁଳ୍କ ପୂର୍ବପରି ବଳବତ୍ତର ରହିଛି। ଏହି ନୂତନ ହାର ଆସନ୍ତା 15 ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମହିଳା, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର 3ଟି ବିଧାନସଭା ଉପନିର୍ବାଚନ ଫଳାଫଳ ଘୋଷିତ। ଦେଶର 101ତମ ରାମସାର ସ୍ଥଳ ଭାବେ ମାନ୍ୟତା ପାଇଲା ଅରୁଣାଚଳ ପ୍ରଦେଶର ଗ୍ଲୋ ହ୍ରଦ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉନାହିଁ ବୋଲି ସ୍ପଷ୍ଟ କଲା ଇରାନ। ଏବଂ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ସଂଶୋଧନ କଲେ ସରକାର। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ଆଲୋଚନା। ଖଡ଼ିଆଳ ଅଞ୍ଚଳର ଲୋକ ସଂସ୍କୃତି ଆଲୋଚକ ହେଲେ ନଟରାଜ ମହାପାତ୍ର।
2: ଖଡ଼ିଆଳ ଅଞ୍ଚଳ କହିଲେ ମୋଟାମୋଟି ଭାବେ ଆଧୁନିକ ନୂଆପଡ଼ା ଜିଲ୍ଲାକୁ ବୁଝାଏ। ଏହି ଅଞ୍ଚଳ ପୂର୍ବତନ ପାଟଣା, ସମ୍ବଲପୁର, ଅଠରଗଡ଼ର 4ଟି ଗଡ଼ ଯଥା ଖୋଲାଗଡ଼, ଗୋଳାଗଡ଼, କୋମନାଗଡ଼ ଓ ଖଡ଼ିଆଳଗଡ଼ର ସମାହାର ଅଟେ। ଏଥି ଅବସ୍ଥିତି ହେଉଛି 82-83 ଡିଗ୍ରୀ ରାଘିମା ଏବଂ 20-21 ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ୟବର୍ତ୍ତୀ। ଐତିହାସିକ ତଥ୍ୟ ଭାବେ ଖଡ଼ିଆଳ ଅଞ୍ଚଳ ପୂର୍ବତନ ଦକ୍ଷିଣ କୋଶଳର ପୂର୍ବାଂଶ ଅଟେ।

ଠିକ ତଥ୍ୟ ଭାବେ ଧାରା ହୋଇ ସମ୍ବଲପୁରୀ ଓ ପରେ ପରେ କୋଶଲି ଭାଷା ନାମରେ ନାମିତ ହୋଇଛି। ଖଡ଼ିଆଲ ଅଞ୍ଚଳ ନିଜକୁ ଗର୍ବିତ ମନେ କରେ ଯେ ସମଗ୍ର ପଶ୍ଚିମ ଓଡ଼ିଶାର ଭାଷାକୁ ଯେଉଁ କୋଶଳୀ ଭାଷା ନାମକରଣ କରାଯାଇଛି ତାହାର ଉଦ୍ଭବ ଏବଂ ନାମକରଣ ଖଡ଼ିଆଳରେ ହିଁ ଘଟିଛି। ପୁନଶ୍ଚ ଏହି ଭାଷା ଓ ଓଡ଼ିଆ ଭାଷାର ସାଧାରଣ ଲିପିର ନାମ ଯେ କୋଶଳୋତ୍କଳ କୁଟଳ ଲିପି ଅଟେ ଏବଂ କୋଶଳୀ ଭାଷା ଯେ ଲିପିହୀନ ନୁହେଁ, ମାତ୍ର ଦୀର୍ଘ 1000 ବର୍ଷ ହେଲା କୋଶଳୀ ଭାଷାର ଲିପି ରହିଛି, ତାହା ଏହି ଖଡ଼ିଆଳରେ ହିଁ ପ୍ରମାଣିତ ହୋଇପାରିଛି ଏବଂ ଏହାର ଜନସାଧାରଣଙ୍କୁ ଏକ ଜୀବନ୍ତ ଓ ବଳିଷ୍ଠ ସାଂସ୍କୃତିକ ଚେତନାରେ ଉଦ୍ବୁଦ୍ଧ କରିପାରିଛି। ଖଡ଼ିଆଳର କବି ଓ ଦାର୍ଶନିକମାନେ ଓଡ଼ିଶା ପ୍ରସିଦ୍ଧ ଚୈତନ୍ୟ ଦାସ, ବ୍ରଜରାଜ ଲୋହରା, କମାର, ଚର୍ମକାର, କେଉଟ, ପନିକା, ମୁଙ୍ଗୁଲି, ଘାସି, ଡୋମ, ଧୋବା, ତେଲି, ଭୁଲିଆ, କୁଲ୍ତା, କୋସ୍ତା, କୁର୍ମୀ, ମହରା, ଅଗ୍ରିଆ, ଶୁଣ୍ଢି, ବ୍ରାହ୍ମଣ, କ୍ଷତ୍ରିୟ, କରଣ ଏବଂ ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କର ସମାହାରକୁ ବୁଝାଏ। ବିଭିନ୍ନ ସମୟରେ ଏମାନଙ୍କର ଆଗମନ ଓ ସଂଶ୍ଲେଷଣ ଏ ଅଞ୍ଚଳକୁ ଘଟିଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ ସହାବସ୍ଥାନ ଏତେ ଗଭୀର ଓ ସ୍ଥାୟୀ ରୂପେ ଘଟିଯାଇଛି ଯେ ଏମାନଙ୍କ ମଧ୍ୟରେ କେବେ ବି ଜାତିଗତ, ଧର୍ମଗତ ବା ବର୍ଣ୍ଣଗତ ବିରୋଧ ଘଟିନାହିଁ ଏଯାବତ୍, କି ଘଟିବାର ସମ୍ଭାବନା ମଧ୍ୟ ନାହିଁ ନିକଟ ଭବିଷ୍ୟତରେ। ସାଧାରଣ ଭାବେ ଆଧୁନିକ ଯୁଗରେ ଏମାନଙ୍କୁ ସାଧାରଣ ବର୍ଗ, ସିଡ୍ୟୁଲ୍ କାଷ୍ଟ, ସିଡ୍ୟୁଲ୍ ଟ୍ରାଇବ୍ ଓ ଅଦର ବ୍ୟାକୱାର୍ଡ଼ କ୍ଲାସ୍ ନାମ ଦେଲେ ମଧ୍ୟ ଏମାନଙ୍କ ମଧ୍ୟରେ ଥିବା ସମ୍ପ୍ରୀତି ଓ ସମଭାବ ଏଯାବତ୍ ବଳବତ୍ତର ରହିଛି। ଖଡ଼ିଆଲ ଅଞ୍ଚଳର ଭାଷାକୁ ଭାରତର ସ୍ୱାଧୀନତା ପ୍ରାପ୍ତି କାଳରେ ଖଡ଼ିଆଲି ଭାଷା ବା ବୋଲି ନାମରେ ନାମିତ କରାଯାଉଥିଲା, ମାତ୍ର 20 ଶତାବ୍ଦୀର 8ମ ଦଶକରେ ଏହାର ନାମ ପରିବର୍ତ୍ତିତ ହୋଇ ସମ୍ବଲପୁରୀ ଓ ପରେ ପରେ କୋଶଲି ଭାଷା ନାମରେ ନାମିତ ହୋଇଛି। ଖଡ଼ିଆଲ ଅଞ୍ଚଳ ନିଜକୁ ଗର୍ବିତ ମନେ କରେ ଯେ ସମଗ୍ର ପଶ୍ଚିମ ଓଡ଼ିଶାର ଭାଷାକୁ ଯେଉଁ କୋଶଳୀ ଭାଷା ନାମକରଣ କରାଯାଇଛି ତାହାର ଉଦ୍ଭବ ଏବଂ ନାମକରଣ ଖଡ଼ିଆଳରେ ହିଁ ଘଟିଛି। ପୁନଶ୍ଚ ଏହି ଭାଷା ଓ ଓଡ଼ିଆ ଭାଷାର ସାଧାରଣ ଲିପିର ନାମ ଯେ କୋଶଳୋତ୍କଳ କୁଟଳ ଲିପି ଅଟେ ଏବଂ କୋଶଳୀ ଭାଷା ଯେ ଲିପିହୀନ ନୁହେଁ, ମାତ୍ର ଦୀର୍ଘ 1000 ବର୍ଷ ହେଲା କୋଶଳୀ ଭାଷାର ଲିପି ରହିଛି, ତାହା ଏହି ଖଡ଼ିଆଳରେ ହିଁ ପ୍ରମାଣିତ ହୋଇପାରିଛି ଏବଂ ଏହାର ଜନସାଧାରଣଙ୍କୁ ଏକ ଜୀବନ୍ତ ଓ ବଳିଷ୍ଠ ସାଂସ୍କୃତିକ ଚେତନାରେ ଉଦ୍ବୁଦ୍ଧ କରିପାରିଛି। ଖଡ଼ିଆଳର କବି ଓ ଦାର୍ଶନିକମାନେ ଓଡ଼ିଶା ପ୍ରସିଦ୍ଧ ଚୈତନ୍ୟ ଦାସ, ବ୍ରଜରାଜ ଦେବ, ଶିବନାରାୟଣ ଦେବ, ବୀରବିକ୍ରମ ଦେବ, ଶିବପ୍ରସାଦ ପ୍ରହରାଜ, ଗଦାଧର ମିଶ୍ର ଶର୍ମା, ଅନୁପ ସିଂହ, ପ୍ରୟାଗ ଦତ୍ତ ଯୋଶୀ, ନାରାୟଣ ଭରସା ମେହେର, ମୋହିତ ମୋହନ ମହାପାତ୍ର, ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଡକ୍ଟର ହରେକୃଷ୍ଣ ମେହେର, ନୀଳଲୋହିତ ସିଂହଦେବ ପ୍ରମୁଖ ବିଦ୍ୱାନ କବି ଏବଂ ଲେଖକମାନେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଚିରଭାସ୍ୱର। ଇଂରାଜୀ ଭାଷାରେ ବହୁ ପୁସ୍ତକ ପ୍ରଣେତା ହେଉଛନ୍ତି ଶ୍ରୀ ଚେତାମିତ ପ୍ରସାଦ ସିଂହଦେଓ। ଏକ ବିରାଟ ଇଂରାଜୀ ରୁବାୟତ କାବ୍ୟ ଲେଖି ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ନଟରାଜ ମହାପାତ୍ର। ସେ ହିନ୍ଦୀ ଓ ଓଡ଼ିଆରେ ମଧ୍ୟ ରୁବାୟତ କାବ୍ୟ ଲେଖି ଜଣେ ବହୁଭାଷୀ କବି ରୂପେ ବେଶ୍ ଜଣାଶୁଣା। ଖଡ଼ିଆଳ ଅଞ୍ଚଳର କବିମାନଙ୍କୁ ବାଦ ଦେଇ ଏହାର ସାଂସ୍କୃତିକ ମୂଲ୍ୟାୟନ କରିବା ପ୍ରାୟ ଅସମ୍ଭବ, କାରଣ ସମଗ୍ର ଓଡ଼ିଶାରେ ଖଡ଼ିଆଳର ପରିଚୟ ହେଉଛନ୍ତି ଏହାର ପ୍ରଚଣ୍ଡ କବି ପ୍ରତିଭା। ଖଡ଼ିଆଳ ଅଞ୍ଚଳର ମାନକ ପର୍ବପର୍ବାଣୀ ହେଉଛନ୍ତି ନୂଆଖାଇ, ପୁଷ୍ପୁନି, ଧର୍ଣ୍ଣିଯାତ୍ରା, ଛତଯାତ୍ରା, ପୁଅ ଜିଉଁତିଆ, ଭାଇ ଜିଉଁତିଆ, ମହୁଲଗୁଣ୍ଡି, ବିହନ ଛିଣା ଯାତ୍ରା, ରଥଯାତ୍ରା, ଚୈତି ଯାତ୍ରା, ସାବିତ୍ରୀ ବ୍ରତ, ହୋଲି, ପୁରାଖେଳ, ମହାଳୟା, କାଳୀପୂଜା, ଦଶହରା ଏବଂ ଅନ୍ୟାନ୍ୟ। ନୂଆଖାଇ ଓ ପୁଷ୍ପୁନି ହେଉଛି ପ୍ରକୃତ ଅର୍ଥରେ ଏହି ଅଞ୍ଚଳର ଗଣସଂସ୍କୃତି। ନୂଆଖାଇର ମହତ୍ତ୍ୱକୁ ଦେଖି କୋଶଳାଞ୍ଚଳର ସାଂସ୍କୃତିକ ସୀମା ସରହଦ ନିରୂପଣ କରାଯାଇଛି। ଏହି ଅଞ୍ଚଳରେ ନୂଆଖାଇ ପାଳିତ ହୁଏ ବୋଲି ଏହି ଅଞ୍ଚଳ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅନ୍ତର୍ଗତ ହୋଇପାରିଛି ଏବଂ ସେହି କାରଣରୁ ହିଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସୀମାନ୍ତର୍ଗତ ହୋଇପାରିଛି ଏହି ଅଞ୍ଚଳ। ନୂଆଖାଇ ପର୍ବର ମହତ୍ତ୍ୱ ଏଥିରେ ପ୍ରତିଫଳିତ ହୁଏ। ନୂଆଖାଇ ଦିନ ବା ତା ପରଦିନ ନୂଆଖାଇ ଭେଟଘାଟ ହେବା ପ୍ରଥା ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଛି। ପୁଷ୍ପୁନି ମଧ୍ୟ କୃଷିଭିତ୍ତିକ ସମାଜର ଏକ ନିଚ୍ଛକ ସାଂସ୍କୃତିକ ପ୍ରତିଫଳନ। ପୂର୍ବେ ପ୍ରଚଳିତ ହଳିଆ ପ୍ରଥାର ଏହା ଥିଲା ସମାପ୍ତି ଦିନ। ଏହି ଦିନ ନୂଆ ରାଶି ସମ୍ମିଳିତ ମଣ୍ଡାପିଠା ଘରେ ଘରେ କରାଯାଏ ଓ ବନ୍ଧୁ ବାନ୍ଧବଙ୍କୁ ବିତରଣ କରାଯାଏ। ବିହନ ଛିନା ଯାତ୍ରାରେ ନୂଆ କୃଷି ପର୍ବ ପାଇଁ ବିହନ ବାହାର କରାଯାଏ। ଭଗବାନ ଜଗନ୍ନାଥଙ୍କୁ କୋଶଳାଞ୍ଚଳର ମୂଳ ଦେବତା ସ୍ୱୀକାର କରାଗଲାଣି, ଯିଏକି ଆର୍ଯ୍ୟମାନଙ୍କ ଦ୍ୱାରା ନିଆଯାଇ ପୁରୀ ଶ୍ରୀମନ୍ଦିର ମଧ୍ୟରେ ସ୍ଥାନିତ ହୋଇଛନ୍ତି। ତେଣୁ ରଥଯାତ୍ରା ଖଡ଼ିଆଳ ଅଞ୍ଚଳର ବହୁ ଜାକଜକମରେ ଗ୍ରାମେ ଗ୍ରାମେ ରଥ ଟଣାଯାଏ ପାଳିତ ହୁଏ। ପୁଟକା ମାରିବା, ପେଙ୍ଗ ଫଳ ବ୍ୟବହାର କରିବା ସବୁ ଜାଗାରେ ଦେଖାଯାଏ। ହଁ, କେତେକ ଜାଗାରେ ନିଆରା ଭାବେ ଗେଡ଼ି ଚଳିବା ପ୍ରଥା ବି ଏଯାବତ୍ ଅଛି। ସେହିପରି କୁରେ ପତ୍ରରେ ନୂଆ ଖାଇବା ଓ କେତେକ ସ୍ଥଳରେ ବିଶେଷ କରି ଅଗ୍ରିଆ ସମାଜରେ ମହୁଲ ପତ୍ରରେ ନୂଆ ଖାଇବା ଦେଖାଯାଇଥାଏ। ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ଦିନ ନାରୀମାନଙ୍କ ଦ୍ୱାରା ଭାଇ ଜିଉଁତିଆ ଓ ସେହି ମାସ ଶୁକ୍ଳପକ୍ଷ ଅଷ୍ଟମୀ ଦିନ ପୁଅ ଜିଉଁତିଆ ପାଳିତ ହୁଏ। ଜିଉଁତିଆ ଶବ୍ଦର ଅର୍ଥ ହେଉଛି

0: ଆକାଶବାଣୀ ଭବାନୀ ପଟଣ ବର୍ତ୍ତମାନ ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
1: ଧାନ ଚାଷ ଆମର ରାଇଜର ମୂଲ ଚାଷ ହେବାର ସନେ ଆମର ଜିଲ୍ଲାର ବି ମୁଖ୍ୟ ଚାଷ ହେ। ଏଇ ଚାଷଟା ଆମେ ବର୍ଷା ଦିନେ ଆର୍ ଖରାଦିନେ ଏନ୍ତା କରି ବଛର ଯାକ ଦୁଇ ଥର କରି କରିଥିସୁଁ। ହେଥିର୍ଲାଗି ଆଜିକାଲି ଧାନର ଅମଲ ବଢ଼ାବାର୍ ଲାଗି ଆମର ବୈଜ୍ଞାନିକ ଆର୍ କୃଷିବିତ୍ ମାନେ

0: ଆସୁଛି କାର୍ଯ୍ୟକ୍ରମ, କଣ ଖରାପ ଲାଗୁଛି ଯଦି ଆମେ ଆପଣଙ୍କ ମତାମତ ନେଇଦେବୁ ବୋଲେ ଆପଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ ତିଆରି କରିବେ କେମିତି?
1: ଏକଦମ ଠିକ କହିଲେ ଭାଇ।
0: ହଁ ସେଟା ତ ଆମେ ଜାଣିଛୁ, କିନ୍ତୁ ସବୁ ଅଭାବରୁ ଆଜ୍ଞା ସେମିତି ହେଇଯାଉଛି ଟିକେ ବେଳେ ବେଳେ।
1: ବେଳେ ବେଳେ ହେଇଯାଏ, କାର୍ଯ୍ୟ ବ୍ୟସ୍ତତା ମଧ୍ୟ ରହେ, କିନ୍ତୁ ଚେଷ୍ଟା କରନ୍ତୁ ଦେବା ପାଇଁ ଆଉ।
0: ହଁ ନିଶ୍ଚିତ ଚେଷ୍ଟା କରୁଛୁ, ଆମେ ତ ଚାରିଟା ପାଞ୍ଚଟା ଶ୍ରୋତା ସବୁବେଳେ ଦଉଛୁ ବାପା, ବୁଝିଲେ?
1: ଆଜ୍ଞା ଆଜ୍ଞା।

ଜମା ଫୁଲିବେନି। ଚିଠି ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ମତାମତ ଲେଖି ପଠାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜିର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ରଚିତା ମେହେର। ପୁଣି କଥାବାର୍ତ୍ତା ହେବା ଆଉ ଏକ ସନ୍ଧ୍ୟାରେ। ଆଜି ପାଇଁ ରହୁଛି, ନମସ୍କାର।

ଯୁବବନ୍ଧୁ ଆଜି ତ ଷ୍ଟୁଡିଓ ଘଡ଼ିରେ 6ଟା ହେବାକୁ ବସିଲାଣି। କାର୍ଯ୍ୟକ୍ରମକୁ ଏଇଠି ରଖିବା। ହେଲେ ଆଜିର ସବୁ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଲେଖି ଜଣାଇବା ପାଇଁ

0: ଏଥର ଆସନ୍ତୁ ଜାଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବ ସକାଳ 6:10, 6:30 ଚେତନା ଚିନ୍ତନ, ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ 6:35, 7:25 ପ୍ରଚାର କରିବୁ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି, ଚାଷର କଥା 7:40। ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ପୁରାତନୀରେ ଶୁଣିବେ କେତୋଟି ଛାନ୍ଦ 7:45। ସକାଳ 8:30 ସଙ୍ଗୀତ ଲହରୀ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 କେତୋଟି ହିନ୍ଦୀ କଥାଚିତ୍ର ଗୀତ ଏବଂ କେତୋଟି ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ 9:30। ପୂର୍ବାହ୍ନ 10:10 ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ଓଡ଼ିଶୀ ସଂକୀର୍ତ୍ତନ, ସୁଗମ ସଙ୍ଗୀତ ଦିନ 12:30, ଚାଷର କଥା ଦିନ 1:10, ଦିନ 1:20 କାର୍ଯ୍ୟକ୍ରମ ଶକ୍ତି ରୂପା, ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ ଅପରାହ୍ନ 5:30, ଏଥିରେ ଶୁଣିବେ ଖେଳ ଓ ଖେଳାଳି, ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30, ରାତି 7:25 ଜିଲ୍ଲା ହଲଚଲ କ୍ରମରେ ଶୁଣିବେ କେଉଁଝର ଜିଲ୍ଲା ସମ୍ପର୍କରେ, ରେଡ଼ିଓ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ଚାଷବାସ ରାତି 7:30, ରାତି 8:00 ସଂସଦ ସମୀକ୍ଷା, ରେଡ଼ିଓ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ, ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ ଶୁଣିବେ ରାତି 8:15। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଲୋକଗୀତ କ୍ରମରେ ଶୁଣୁଥିଲେ ଖଞ୍ଜଣି ଭଜନ, ପରିବେଷଣ କଲେ ପୂର୍ଣ୍ଣଚନ୍ଦ୍ର ଦାସ ଓ ସାଥୀ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: कम प्रीमियम ज्यादा बोनस अपनों के लिए सबसे सही RPLI, इससे बेहतर कुछ नहीं।
4: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RPLI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026। ବ୍ରହ୍ମପୁର ତପ୍ତପାଣିଠାରେ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ବନ୍ୟା କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ନିର୍ଦ୍ଦେଶ, ଓଡ୍ରାଫ୍କୁ SDRF ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି, ଏବଂ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ 10 ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟସଭାରେ ଆଜି ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026 ପାରିତ ହେବା ପରେ ଏହା ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିଲା। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଧେୟକକୁ ଆଗତ କରିଥିଲେ। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ 1969କୁ ସଂଶୋଧନ କରିବା ହେଉଛି ଏହି ବିଧେୟକର ମୁଖ୍ୟ ଉଦ୍ଦେଶ୍ୟ। ବିଲ୍ ଉପରେ ଆଲୋଚନା କରି ମନ୍ତ୍ରୀ କହିଥିଲେ, ବିଲ୍ରେ ଜନ୍ମ ମୃତ୍ୟୁ ସମ୍ପର୍କରେ ବିଳମ୍ବିତ ପଞ୍ଜୀକରଣ ଲାଗି କଠୋର ବ୍ୟବସ୍ଥା ସହିତ ସମୟୋଚିତ ପଞ୍ଜୀକରଣ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ଦେଶବ୍ୟାପୀ ବର୍ତ୍ତମାନ ପ୍ରାୟ 3.5 ଲକ୍ଷ ପଞ୍ଜୀକରଣ ୟୁନିଟ୍ କାର୍ଯ୍ୟକ୍ଷମ ରହିଛି। ଲୋକସଭାରେ ଆଜି ତୃତୀୟ ବ୍ୟୟ ମଞ୍ଜୁରୀ ବିଲ୍ 2026 ପାରିତ ହୋଇଛି। 2022-23 ଆର୍ଥିକ ବର୍ଷର March 31 ସୁଦ୍ଧା କେତେକ ଜରୁରୀ ଆବଶ୍ୟକତା ପାଇଁ ସଞ୍ଚିତ ପାଣ୍ଠିରୁ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ଅନୁମୋଦନ ଦେବା ସକାଶେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ ଆଗତ କରିଥିଲେ। ଏଥିରେ କେନ୍ଦ୍ର ସରକାର 54,000 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ଅନୁମୋଦନ କରିବାକୁ ଉଲ୍ଲେଖ କରିଥିଲେ। ଏହି ଅର୍ଥ ଋଣ ପରିଶୋଧ ଉଦ୍ଦେଶ୍ୟରେ ବ୍ୟୟ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତି ଆଜି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଗୋପାଳପୁରସ୍ଥିତ ପ୍ରତିରକ୍ଷା ବାୟୁସେନା କଲେଜରେ ରାତ୍ରିଯାପନ କରିବେ। ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ମହାନଦୀ ସମେତ ବିଭିନ୍ନ ଶାଖା ନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ତଳିଆ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ଜଳ ନିଷ୍କାସନ ହୋଇନଥିବାରୁ ଅନେକ ପରିବାର ବିସ୍ଥାପିତ ହୋଇ ରହିଛନ୍ତି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଭାବିତ ଜିଲ୍ଲାରେ କ୍ଷୟକ୍ଷତି

0: ଆକଳନକୁ ତ୍ୱରାନ୍ୱିତ କରିବା ସହ କ୍ଷତିଗ୍ରସ୍ତ ଚାଷଜମି, ଗୃହ, ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟାନ୍ୟ କାର୍ଯ୍ୟାଳୟର କ୍ଷୟକ୍ଷତି ଆକଳନ ଶୀଘ୍ର ଶେଷ କରିବାକୁ କହିଛନ୍ତି। ଏହାସହ ତ୍ୱରିତ କ୍ଷତିପୂରଣ ପ୍ରଦାନ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲା ଅନ୍ତର୍ଗତ ସମସ୍ତ ବିଧାୟକ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। ଆଗାମୀ ଲଘୁଚାପ ବର୍ଷା ଉପରେ ସତର୍କ ଦୃଷ୍ଟି ରଖିବା ସହ ତୁରନ୍ତ ବନ୍ୟା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
1: ଟୋଟାଲ କେତେ କ୍ଷତିଗ୍ରସ୍ତ ହୋଇଛନ୍ତି ଲୋକ, ସେ ରିପୋର୍ଟକୁ ବେସ୍ କରିକରି ହିଁ ଆଜ୍ ପର୍ ଦି SRC ରୁଲ୍ସ ଆଣ୍ଡ ନର୍ମସ୍ ଆମେ ତାଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବୁ। କାହିଁକି ଖାଲି ଘର ଡ୍ୟାମେଜ୍ ହେଇନି, ଚାଷ ଜମି ଡ୍ୟାମେଜ୍ ହେଇଛି, ଚାଷ ଡ୍ୟାମେଜ୍ ହେଇଛି, ଲକିଲି କୌଣସି ଲାଇଫ୍ ଲସ୍ ନେଇ ହେଇ।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ଆଜି ଯାଜପୁର ଜିଲ୍ଲାର ବଡ଼ଚଣାରେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀମତୀ ପରିଡ଼ା ରିଲିଫ, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ବନ୍ୟାରେ ଭଦ୍ରକ ଜିଲ୍ଲାର 6 ବ୍ଲକର 546,923 ଜଣ ଲୋକ ପ୍ରଭାବିତ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ସୂଚନା ଦେଇଛନ୍ତି। ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ଶ୍ରୀ ସାହୁ କହିଛନ୍ତି, ଶାଳନ୍ଦୀ ଓ ବୈତରଣୀରେ ବନ୍ୟା ଯୋଗୁଁ 6 ବ୍ଲକ ଓ 3 ପୌରାଞ୍ଚଳର 226,530 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ 346 ଆଶ୍ରୟସ୍ଥଳରେ ରଖାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାର ଓଡ଼ିଶା ବିପର୍ଯ୍ୟୟ ତ୍ୱରାନ୍ୱିତ କାର୍ଯ୍ୟାନୁଷ୍ଠାନ ବାହିନୀ ଓଡ୍ରାଫ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ବା ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ SDRF ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏବଂ ଭିତ୍ତିଭୂମି ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଓଡ୍ରାଫ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସମର୍ପିତ ବାହିନୀରେ ପରିଣତ କରିବା ସହ ସ୍ୱତନ୍ତ୍ର ବାଟାଲିୟନ୍ ଗଠନ ଏବଂ ଏହାର ପରିଚାଳନା ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଛି। ବୈଠକରୁ ଜଣାପଡ଼ିଛି, ଆଜି ସୁଦ୍ଧା 9 ଜିଲ୍ଲାରେ ଓଡ୍ରାଫ୍ ବାହିନୀ ଦ୍ୱାରା 1400ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବୈଠକରେ ଓଡ୍ରାଫ୍ର ଦକ୍ଷତା ଓ କ୍ଷମତା ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଓଡ୍ରାଫ୍ର 10 ନୂତନ ୟୁନିଟ୍ ସ୍ଥାପନ ସହ ମୋଟ 30 ୟୁନିଟ୍ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ ହେବେ। ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼, ଗୁଣାତ୍ମକ ଓ ଜନକଲ୍ୟାଣକାରୀ କରିବା ପାଇଁ ଭୁବନେଶ୍ୱର ଖାରବେଳ ଭବନରେ ସରକାର 10 ପ୍ରମୁଖ ସଂସ୍ଥା ସହିତ ଆଜି ଗୁରୁତ୍ୱପୂର୍ଣ୍ଣ ସମ୍ମତିପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିଗୁଡ଼ିକ ମାଧ୍ୟମରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଜରୁରୀକାଳୀନ ଚିକିତ୍ସା, ଆୟୁର୍ବେଦ, ପରୀକ୍ଷାଗାର ମାନ୍ୟତା ଓ ସ୍ୱାସ୍ଥ୍ୟ ପ୍ରଶାସନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି।
2: ମେଡିକାଲ କଲେଜକୁ ଟ୍ରମା କେୟାରର ଗୋଟେ ଏକ୍ସଲେନ୍ସ ସେଣ୍ଟର ହିସାବରେ ଗ୍ରହଣ କରାଯିବ ତାଙ୍କର ତତ୍ତ୍ୱାବଧାନରେ। ତା ସହିତ ଆମର ସାରା ରାଜ୍ୟରେ ଟ୍ରମା କେୟାରକୁ ଇମ୍ପ୍ରୁଭ କରିବା ପାଇଁ ବ୍ୟବସ୍ଥିତ କରାଯିବ। ତା ସହିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ଆମକୁ ଓଡ଼ିଶା ପ୍ରଦେଶରେ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ୍ ଅଫ୍ ମେଡିସିନ୍ ଏବଂ ଆୟୁର୍ବେଦକୁ ଆଗକୁ ନେବା ପାଇଁ ତାର ସୁବ୍ୟବସ୍ଥା କରିବେ। ତା ସହିତ ଆଇ ହବ୍ ଗୁଜରାଟ ସହିତ ଯେଉଁ MOU ଆମର ସାଇନ୍ ହେଇଛି ସେଥିରେ ଆମେ ମେଡିକାଲ ଏଜୁକେସନ୍ରେ ଷ୍ଟାର୍ଟଅପ୍, ଇନୋଭେସନ୍ ଏବଂ ଟିଚିଂ କ୍ୱାଲିଟିକୁ ଆମେ ଇମ୍ପ୍ରୁଭ କରିବା ପାଇଁ ତାର ସୁବ୍ୟବସ୍ଥା କରାହେବ।
0: ସାଇବର ଅପରାଧର ସଠିକ୍ ମୁକାବିଲା, ଡିଜିଟାଲ ଫୋରେନ୍ସିକ୍ରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସ୍ର CID କ୍ରାଇମ୍ବ୍ରାଞ୍ଚ ଏବଂ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ NFSU ମାଧ୍ୟମରେ ଆଜି ଏକ 5-ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖରାନିଆଙ୍କ ଉପସ୍ଥିତିରେ କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଏବଂ NFSU କ୍ୟାମ୍ପସ୍ ନିର୍ଦ୍ଦେଶିକା ଡକ୍ଟର ପୂରବୀ ପୋଖରିଆଲ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଚିଲିକାକୁ ଏକ ଆକର୍ଷଣୀୟ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ଚିଲିକାର ସାମଗ୍ରିକ ପର୍ଯ୍ୟଟନ ବିକାଶ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା, ଜଳକ୍ରୀଡ଼ା, ଦୁଃସାହସିକ ପର୍ଯ୍ୟଟନ, ବୋଟିଂ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଯିବ। ମା' କାଳିଜାଇ ପୀଠର ସର୍ବାଙ୍ଗୀନ ବିକାଶ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା।

ପରିବେଶ, ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପରିବେଶ ସମ୍ବେଦନଶୀଳ ବିକାଶ ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳାଙ୍କ ପୀଠର ସାମଗ୍ରିକ ବିକାଶ ନେଇ ଭୁବନେଶ୍ୱର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୀଠର ବିଜେସ୍ଥଳୀ ଏବଂ ପାରିପାର୍ଶ୍ୱିକ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିଥିଲେ। ଏହାସହ ମୁଖ୍ୟମନ୍ଦିରର ମରାମତି, ରୋଷଘର, ସେବାୟତ ଭବନ ନିର୍ମାଣ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପୀଠ ଉନ୍ନତିକରଣର ରୂପରେଖ ପ୍ରସ୍ତୁତ

0: ପାରିପାର୍ଶ୍ୱିକ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିଥିଲେ। ଏହାସହ ମୁଖ୍ୟ ମନ୍ଦିରର ମରାମତି, ରୋଷଘର, ସେବାୟତ ଭବନ ନିର୍ମାଣ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପୀଠ ଉନ୍ନତିକରଣର ରୂପରେଖ ପ୍ରସ୍ତୁତ କରି ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଆ ସାମ୍ବାଦିକତାର ଇତିହାସ, ଐତିହ୍ୟ ଓ ଗଣମାଧ୍ୟମର ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଏ। ଓଡ଼ିଶାର ଲୋକଙ୍କୁ ସୂଚନା ପ୍ରଦାନ ପାଇଁ 1866 ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ନଙ୍କ ଦୁର୍ଭିକ୍ଷର ବିଭୀଷିକା, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ମଧ୍ୟରୁ ଜନ୍ମ ନେଇଥିବା ଏହି ସମ୍ବାଦପତ୍ର ନୂତନ ଜନଜାଗରଣର ମାଧ୍ୟମ ସାଜିବାରେ ସଫଳ ହୋଇଥିଲା। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ KGBV ର ୱାର୍ଡନମାନଙ୍କ ନିମନ୍ତେ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ନିପା ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାର ମିଳିତ ସହଯୋଗରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ RIE ଠାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓସେପାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଅନୁମୋଦନ ଲାଭ କଲା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026। ବ୍ରହ୍ମପୁର ତତ୍ପପାଣିଠାରେ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ବନ୍ୟା କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ନିର୍ଦ୍ଦେଶ। ଓଡ୍ରାଫ୍କୁ SDRF ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ଏବଂ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ 10ଟି ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଓଡ଼ିଆ ସାମ୍ବାଦିକ ଦିବସ, ଆଲେଖ୍ୟ ଡକ୍ଟର ଚିରଶ୍ରୋତା ଚେନା, ଉପସ୍ଥାପନାରେ ମୁଁ ସ୍ମୃତି ରେଖା ତାରିଣୀୟା। ଓଡ଼ିଆ ସାମ୍ବାଦିକତାର ଇତିହାସ, ଐତିହ୍ୟ ଓ ଗଣମାଧ୍ୟମର ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ଆଜିର ଦିନରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଇଥାଏ। ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ସାମ୍ବାଦିକଙ୍କ କଲମବୁନ ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିଥାଏ। ଜନସାଧାରଣଙ୍କୁ ସୂଚନା ପ୍ରଦାନ ପାଇଁ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା 1866 ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇ ଆସୁଛି। ଓଡ଼ିଆ ସାମ୍ବାଦିକତାର ଇତିହାସକୁ ନେଇ ଅନେକ ଘଟଣାବଳୀ ରହିଛି। ବହୁ ଐତିହାସିକ ମାଦଳା ପାଞ୍ଜିକୁ ଓଡ଼ିଶାର ଖବର ଦେବାର ପ୍ରଥମ ପରମ୍ପରା ଭାବେ ଦେଖାଯାଏ। ଏହା କେବଳ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବଂଶାବଳୀ ନୁହେଁ, ବରଂ ସେହି ସମୟରେ ଶାସନ, ଘଟଣାକ୍ରମ, ସମାଜ ଓ ସଂସ୍କୃତିର ସାକ୍ଷ୍ୟ ପ୍ରମାଣ ବହନ କରିଥାଏ। 1669 ମସିହାରେ ଚୌଦ୍ୱାରସ୍ଥିତ କୁଜିବର ମଠରୁ ପ୍ରକାଶିତ କୁଜିବର ପତ୍ରିକା ମଧ୍ୟ ସାମାଜିକ, ପ୍ରଶାସନିକ, ବ୍ୟବସାୟିକ ଓ ରାଜନୈତିକ ସୂଚନା ପ୍ରଦାନ କରୁଥିଲା। ଏହା ପ୍ରମାଣ କରେ ଯେ ଘଟଣାକୁ ଖବରର ଆକାରରେ ଲେଖିବା ଏବଂ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ପରମ୍ପରା ଓଡ଼ିଶାରେ ମୁଦ୍ରଣ ଯୁଗ ପୂର୍ବରୁ ରହିଥିଲା। ଆଧୁନିକ ସାମ୍ବାଦିକତାର ସୃଷ୍ଟି ମୁଦ୍ରଣ ଯନ୍ତ୍ର ସହ ହୋଇଥିଲା। କଟକରେ ମିଶନ ପ୍ରେସ୍ ସ୍ଥାପନ ପରେ 1837 ମସିହାରେ ଜ୍ଞାନଋଣ, ପ୍ରବୋଧ ଚନ୍ଦ୍ରିକା ଓ ଅରୁଣୋଦୟ ଭଳି ପତ୍ରିକା ପ୍ରକାଶିତ ହୋଇଥିଲା। ଏହି ସମସ୍ତ ପତ୍ରିକା ଐତିହାସିକ ଓ ଧାର୍ମିକ ପ୍ରଚାର ପାଇଁ ବ୍ୟବହାର କରାଯାଉଥିଲା, କିନ୍ତୁ ଉତ୍କଳ ଦୀପିକାର ଆବିର୍ଭାବ ଓଡ଼ିଆ ଭାଷା, ସାମାଜିକ ଓ ସାଂସ୍କୃତିକ ଅଭ୍ୟୁଦୟକୁ ଅନେକାଂଶରେ ପ୍ରେରିତ କରିଥିଲା। ନଙ୍କ ଦୁର୍ଭିକ୍ଷର ବିଭୀଷିକା, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ମଧ୍ୟରୁ ଜନ୍ମ ନେଇଥିବା ଏହି ସମ୍ବାଦପତ୍ର ନୂତନ ଜନଜାଗରଣର ମାଧ୍ୟମ ସାଜିବାରେ ସଫଳ ହୋଇଥିଲା। ଏହିସବୁ ସଙ୍କଟ ଆମମାନଙ୍କୁ ଶିଖାଇଥିଲା ଯେ ସୁଯୋଗ ସମୟରେ ଦାୟିତ୍ୱଶୀଳ ପ୍ରଶାସନ, ସଚେତନ ସମାଜ ଏବଂ ନିର୍ଭୀକ ସାମ୍ବାଦିକତା ଏକ ସୁସ୍ଥ ଓ ଗଣତାନ୍ତ୍ରିକ ସମାଜ ଗଠନ ପାଇଁ ଅପରିହାର୍ଯ୍ୟ। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ପ୍ରକାଶନ ଆରମ୍ଭ ହେବା ଦିନଠାରୁ 1917 ମସିହା ଯାଏଁ ଗୌରୀଶଙ୍କର ରାୟ ଏହାର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ତାଙ୍କ ପରେ ନୀଳମଣି ବିଦ୍ୟାରତ୍ନ ଏହି ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ନିର୍ବାହ କରିଥିଲେ। ଉତ୍କଳ ଦୀପିକା ଯୁକ୍ତିନିଷ୍ଠ, ସରଳ, ସୁଗମ ଏବଂ ପ୍ରାସଙ୍ଗିକ ଖବର ପାଇଁ ପରିଚିତ ଥିଲା। ଓଡ଼ିଶାର ମୁଦ୍ରିତ ଗଣମାଧ୍ୟମ ଏକ ଶତାବ୍ଦୀରୁ ଅଧିକ ବର୍ଗର

0: ଐତିହ୍ୟ ସହିତ ଭାରତ ତଥା ବିଶ୍ୱର ସାମ୍ବାଦିକତା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଜନସେବା ପାଇଁ ଅନୁପ୍ରାଣିତ ହୋଇ ଓଡ଼ିଆ ସାମ୍ବାଦିକମାନେ ଜନସାଧାରଣଙ୍କୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସାମ୍ପ୍ରତିକ ଓଡ଼ିଶାରେ ଶତାଧିକ ଖବରକାଗଜ ପ୍ରକାଶିତ ହେଉଛି। ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଏବଂ ଓଡ଼ିଆ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରୟାସ କରି ଆରମ୍ଭ ହୋଇଥିବା ସମ୍ବାଦପତ୍ରଗୁଡ଼ିକ ବର୍ତ୍ତମାନ ଡିଜିଟାଲ ଯୁଗରେ ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ମୁଦ୍ରିତ ଗଣମାଧ୍ୟମ ଯେ କେବଳ ରେଡିଓ, ଟିଭି ଏବଂ ଇଣ୍ଟରନେଟ୍ ମାଧ୍ୟମରୁ ଆହ୍ୱାନର ସମ୍ମୁଖୀନ ହେଉନାହାନ୍ତି, ବରଂ ଭୁଲ ସୂଚନା, ଅପପ୍ରଚାର, ଗୁଜବ ଆଦିର ସମ୍ମୁଖୀନ ହେଉଛନ୍ତି। ଓଡ଼ିଆ ସାମ୍ବାଦିକତା ମୁଦ୍ରିତ ସମ୍ବାଦପତ୍ରରୁ ଆରମ୍ଭ ହୋଇ ଡିଜିଟାଲ, ସୋସିଆଲ ମିଡିଆ ଏବଂ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ବ୍ୟାପ୍ତି ଲାଭ କରିଛି। କୃତ୍ରିମ ବୁଦ୍ଧିମତା ଯୁଗରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ହୋଇପଡ଼ିଛି। ସତ୍ୟ, ନିରପେକ୍ଷତା, ତଥ୍ୟର ସଠିକତା ଏବଂ ନୈତିକତାକୁ ଆଧାର କରି ସମ୍ବାଦ ପରିବେଷଣ କରିବା ହିଁ ଜଣେ ଭଲ ସାମ୍ବାଦିକଙ୍କ ପରିଚୟ। ସାମ୍ବାଦିକତାର ବିଶ୍ୱସନୀୟତା ହିଁ ଏହାର ସବୁଠାରୁ ବଡ଼ ଶକ୍ତି। ଓଡ଼ିଆ ସାମ୍ବାଦିକତା ପାଇଁ ମଧ୍ୟ ଏହା ଏକ ଆତ୍ମସମୀକ୍ଷାର ସମୟ। ବର୍ତ୍ତମାନ ବାଣିଜ୍ୟକରଣ ପରିବେଶରେ ନିଜର ମୌଳିକତା, ଭାଷାର ଶୁଦ୍ଧତା ଓ ସ୍ଥାନୀୟ ସମସ୍ୟା ପ୍ରତି ସମ୍ବେଦନଶୀଳତାକୁ ବଜାୟ ରଖିବାକୁ ପଡ଼ିବ। ଗାଁରୁ ସହର ପର୍ଯ୍ୟନ୍ତ, କୃଷକଠାରୁ ଯୁବପିଢ଼ି ପର୍ଯ୍ୟନ୍ତ, ମହିଳାଙ୍କଠାରୁ ସମସ୍ତ ସମ୍ପ୍ରଦାୟ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱରକୁ ଯଥାର୍ଥ ଭାବେ ପ୍ରତିଫଳିତ କରିବା ହେଉଛି ଓଡ଼ିଆ ସାମ୍ବାଦିକତାର ମୂଳ ଲକ୍ଷ୍ୟ। ଏହି ଦିବସ ଆମକୁ ସ୍ମରଣ କରାଏ ଯେ ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ଏକ ସାମାଜିକ ପ୍ରତିବଦ୍ଧତା। ସମ୍ବାଦ ଯେତେବେଳେ ସତ୍ୟନିଷ୍ଠ, ନିର୍ଭୀକ ଓ ଜନକୈନ୍ଦ୍ରିକ ହୁଏ, ସେତେବେଳେ ଗଣତନ୍ତ୍ର ଶକ୍ତିଶାଳୀ ହୁଏ। ଏହି ଦିବସ ଆମକୁ ଏହି ବୃତ୍ତିର ଗରିମା, ଦାୟିତ୍ୱ ଏବଂ ଲୋକସେବାରେ ମୂଲ୍ୟବୋଧକୁ ପୁନଃ ସ୍ମରଣ କରାଏ। ଆସନ୍ତୁ ସେହି ଅଗ୍ରଦୂତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ନୂତନ ପିଢ଼ିର ସାମ୍ବାଦିକମାନଙ୍କୁ ଏ ଦିଗରେ ପ୍ରେରିତ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଆ ସାମ୍ବାଦିକ ଦିବସ, ଆଲେଖ୍ୟ ଡକ୍ଟର ଚିରଶ୍ରୋତା ଜେନା, ଉପସ୍ଥାପନା ସ୍ମୃତିରେଖା ତାରିଣିଆ।
2: ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶା ଗସ୍ତର ଦୁଇ ନମ୍ବର ଦିନେ ବ୍ରହ୍ମପୁରର ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ପୂଜାପାଠ କଲେ ରାଷ୍ଟ୍ରପତି। ରାଜ୍ୟସଭାନ ପାରିଥିଲା ଜନ୍ମ ଆଉ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ଆହୁରି ବର୍କସ୍ କରିବାର ଲାଗି ଓଡ୍ରାଫ୍କେ SDRF ଭାବେ ଉନ୍ନୀତ କରାଯିବାରକେ ନିଷ୍ପତ୍ତି। ଆଉ ଓଡ଼ିଶାର ପହିଲା ସମ୍ବାଦପତ୍ର ଉତ୍କଳ ଦୀପିକାର ଗୌରବମୟ ଇତିହାସକେ ସୋର କରି ଆଜି ପାଳନ କରାଯାଉଛି ଓଡ଼ିଆ ସାମ୍ବାଦିକତା ଦିବସ। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତର ଦୁଇ ନମ୍ବର ଦିନେ ଆଜି ଭୁବନେଶ୍ୱରରୁ ଗୋଟିଏ ଖାସ୍ ଟ୍ରେନ୍ ଥି ବ୍ରହ୍ମପୁର ଯାଇଥିଲେ। ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଆଉ ଶିବ ମନ୍ଦିରର ରାଷ୍ଟ୍ରପତି ପୂଜାପାଠ କରିଛନ୍। ଏ ବାବଦେ ଆମର ସମ୍ବାଦଦାତା ଅୟତ୍କା ସୂଚନା ଦେଇକରି କହିଛନ୍।

0: ମାନ୍ୟବର ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆଜି ସେ ଦୁଇଦିନିଆ ଗଞ୍ଜାମ ଗସ୍ତରେ ପହଞ୍ଚିଛନ୍ତି। ପୂର୍ବାହ୍ନ 11:10 ସମୟରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱତନ୍ତ୍ର ଟ୍ରେନରେ ପହଞ୍ଚିଥିଲେ। ଏହାପରେ ରାଷ୍ଟ୍ରପତି ସଡ଼କ ପଛରେ ତପ୍ତପାଣି ନିକଟସ୍ଥ ମା କନ୍ଦୁଣୀ ଦେବୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି। ଆକାଶବାଣୀ ପାଇଁ ଗଞ୍ଜାମ ଜିଲ୍ଲାରୁ ମୁଁ ବିଭୂତିଭୂଷଣ ତ୍ରିପାଠୀ।
1: ରାଷ୍ଟ୍ରପତି ଗୋପାଳପୁର ପ୍ରତିରକ୍ଷା ବାୟୁସେନା କଲେଜର ରାତ୍ରିଯାପନ କରିବେ। ଆଇବାକାଲି ରାଷ୍ଟ୍ରପତି ଖାସ୍ ଟ୍ରେନ୍ଟି ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସଭାର ଆଜି ଜନ୍ମ ଆଉ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍ 2026 ଅନୁମୋଦନ ମିଳିଲା ଉତରୁ ସଂଶୋଧନ ପାରିତ ହୋଇଛି। ଲୋକସଭାର ଆଗନୁ ଇ ବିଲ୍ ପାସ୍ ହୋଇସାରିଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଇ ବିଲ୍କେ ଆଗତ କରିକରି କହିଛନ୍, ଇଟା ଜନ୍ମ ଆଉ ମୃତ୍ୟୁ ପଞ୍ଜୀକରଣ ଆଇନ 1969 ସଂଶୋଧନ କରିବାର ଲାଗି ଲକ୍ଷ୍ୟ ରଖାଯାଇଛି। ବିଳମ୍ବିତ ପଞ୍ଜୀକରଣକେ ବନ୍ଦ କରିବାର ଲାଗି ଇ ବିଲ୍ ଥି ବ୍ୟବସ୍ଥା ରହିଛି। ଘଟଣା ଘଟବାର ପଛରେ କିଏ ଅଏତକା କି 2 ଭିତରେ ରିପୋର୍ଟ ହେଲେ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଦରକାର ହେବା। ଆଉ 2 ଅଏତକା ହେଲେ ପହିଲା ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶ ଲାଗ୍ବା। ସବୁ ଜନ୍ମ ମୃତ୍ୟୁର ସଠିକ୍ ଆଉ ଠିକ୍ ସମୟଥି ପଞ୍ଜୀକରଣକେ ସୁନିଶ୍ଚିତ କରବାର୍ ଆଉ ଅପବ୍ୟବହାରକେ ଅଟକାବାରଟା ଇତାର ଉଦ୍ଦେଶ୍ୟ ହେ ବୋଲି ମନ୍ତ୍ରୀ ଶ୍ରୀ ରାୟ କହିଛନ୍। ବିରୋଧୀମାନଙ୍କର ହୋହଲ୍ଲା ଲାଗି ଗୃହ ବାଧାପ୍ରାପ୍ତ ହେବାରୁ ଆଇବାକାଲି ସକାଳ 11 ତକ୍ ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କରାଯାଇଛି। ସେଆଡ଼େ ଲୋକସଭା ନ ବିଲ୍ ବିରୋଧୀମାନଙ୍କର ହୋହଲ୍ଲା ଲାଗି ରହିବାରୁ ବାଚସ୍ପତି ଓମ୍ ବିର୍ଲା ଖେପ୍ ଖେପ୍ କରି ଆଇବାକାଲି ସକାଳ 11 ତକ୍ ମୁଲତବୀ ଘୋଷଣା କରିଛନ୍। ଜାତୀୟ ଖାଦ୍ୟ ସୁରକ୍ଷା ଚିଠା ସଂଶୋଧନ ବିଲ୍ ଉପରେ ରାଜ୍ୟ ସରକାରଙ୍କ ଠାରୁ ମତାମତ ମଗାଇଛେ ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର ଖାଦ୍ୟ ଆଉ ଯୋଗାଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍। ରାଜ୍ୟସଭାର ଆଜି ପ୍ରଶ୍ନକାଳ ସମୟଥି ଗୋଟିଏ ଅତିରିକ୍ତ ପ୍ରଶ୍ନର ଉତ୍ତରଥି ଶ୍ରୀ ଯୋଶୀ କହିଛନ୍, ଏହି ପ୍ରସ୍ତାବିତ ସଂଶୋଧନ ବିଲ୍ଥି କେନ୍ସି ରାଜ୍ୟ ଆଉ ହିତାଧିକାରୀମାନଙ୍କର ଖାଦ୍ୟଶସ୍ୟ ଯୋଗାଣ କମ୍ କରାନାଇଯାଏ। ସୁଷମ ଆଉ ସମାନ ବଣ୍ଟନକେ ସୁନିଶ୍ଚିତ କରବାର ଏହି ଚିଠା ବିଲ୍ର ଆଉ ଗୋଟିଏ ଉଦ୍ଦେଶ୍ୟ ହେ ବୋଲି ଶ୍ରୀ ଯୋଶୀ ଗୃହର ସୂଚନା ଦେଇଛନ୍। ସେ କହିଛନ୍, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନଥି 81 ହିତାଧିକାରୀଙ୍କୁ ମାହାଲିଆ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି। ଯୋଜନା ଅଧୀନଥି ହିତାଧିକାରୀ ପରିବାରକେ ଫି ମାସେ 35 ଖାଦ୍ୟଶସ୍ୟ ମାହାଲିଆ ଯୋଗାଇ ଦିଆଯାଉଛେ ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍। ରାଇଜେ ବହେଡ଼ ସ୍ଥିତିକି ସୁଧାର ଆସବାରକେ ଲାଗିଛି। ମହାନଦୀ ସହିତ ଭିନ୍ ଭିନ୍ ଶାଖା ନଦୀମାନଙ୍କର ଜଳସ୍ତର କମିଛି। ସରକାରଙ୍କ ତରଫରୁ କ୍ଷୟକ୍ଷତିର ଆକଳନ କରାଯାଇକରି ଗଲାକାଲି 110 ଟଙ୍କାର ପହିଲା ଖେପ ସାହାଯ୍ୟ ଘୋଷଣା କରାଯାଇଛି। ଏହାଦେ ତକ୍ ତଲିଆ ଅଞ୍ଚଳରୁ ପୂରାପୂରି ଭାବେ ବହେଡ଼ ପାଣି ନିଷ୍କାସନ ନାହିଁ ହୋଇଥିବାରୁ ବହୁତଟେ ପରିବାର ବିସ୍ଥାପିତ ହୋଇକରି ରହିଛନ୍। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜ 6 ତକ୍ 617.41 ଫୁଟ୍ ରହିଥିଲା। ଏହାଦେ 13 ଗେଟ୍ ଦେଇକରି ଫି ସେକେଣ୍ଡ ଥି ଜଳଭଣ୍ଡାରନୁ 237044 ଘନଫୁଟ୍ ପାଣି ଛଡ଼ାଯାଉଥିବା ବେଳେ 74964 ଘନଫୁଟ୍ ପାଣି ଆସୁଛେ। ରାଇଜେ ଆଇବା ଶନିବାର ତକ୍ ଭିନ୍ ଭିନ୍ ଜିଲ୍ଲାନ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହେବ ବୋଲି ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଭିତରେ ଝାରସୁଗୁଡ଼ା ଜିଲ୍ଲାର ସବୁନୁ ଅଏତକା 114.3 mm ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ଲୋକସଭା ଭବନଠାରେ ବୟଡ଼ ଉତ୍ତର ପରିସ୍ଥିତିକୁ ନେଇକରି ଗୋଟିଏ ସଚିବସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିକରି କହିଛନ୍, ସାଧାରଣ ଲୋକଙ୍କୁ ରିଲିଫ୍ ଆଉ କ୍ଷୟକ୍ଷତିର ଭର୍ଣ୍ଣା ଉପରେ ପ୍ରାଥମିକତା ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ସବୁ ବିଭାଗକେ ସହଯୋଗ କରିବା ଲାଗି ବୈଠକଟି ଆଲୋଚନା ହୋଇଛି। ବୈଠକଟି ନିଶାମୁକ୍ତ ଆଉ ସାଇବର ଅପରାଧକେ ରୋକବାର ବାବଦେ ଭିନ୍ ଭିନ୍ କାର୍ଯ୍ୟପନ୍ଥା ନେବାର ବାବଦେ ଜୋର ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍। ଏହି ଅବସରରେ ଶ୍ରୀ ପାଢ଼ୀ ରାଷ୍ଟ୍ରପତି ଭବନର ରଥଯାତ୍ରାର 3 ଗୋଟେ ଲେଖା ପବିତ୍ର ଚକାକେ ସ୍ଥାପନା କରିବା ଲାଗି ପ୍ରସ୍ତାବ ଦେଇଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏଥି ସହମତି ଦେଇଥିବା ଆମର ସମ୍ବାଦଦାତା ଜଣାଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ଆହୁରି ବରକସ କରିବାର ଲାଗି ଓଡ୍ରାଫ୍କେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏସ୍ଡିଆର୍ଏଫ୍ ଭାବେ ଉନ୍ନୀତ କରାଯିବା। ଭୁବନେଶ୍ୱର ଲୋକସେବା ଭବନର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଓଡ୍ରାଫ୍ ଲାଗି ଖାସ୍ ବାଟାଲିୟନ୍ ଗଠନ କରାଯିବା ସହିତ ତାର ନେତୃତ୍ୱ ଲାଗି ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯିବା। ନୂଆ 10 ୟୁନିଟ୍ ସହିତ ମୋଟ 30 ୟୁନିଟ୍ ରାଜ୍ୟର ଭିନ୍ ଭିନ୍ ଜରୁରୀ ଜାଗାନ କାମ କରବେ। ଆଉ ନୂଆ ବିପର୍ଯ୍ୟୟ ପରିଚାଳନା ଭବନର ଇତାର ମୁଖ୍ୟାଳୟ ରହିବା। ଏହାଦ୍ୱାରା ବହେଡ଼ ସମୟଥି ଓଡ୍ରାଫ୍ର କାମକେ ପ୍ରଶଂସା କରିକରି ମନ୍ତ୍ରୀ କହିଛନ୍, ଗଲା 4 ତକ୍ 9 ଜିଲ୍ଲାନ ପାଖାପାଖି 490 ଘଣ୍ଟା ଧରିକରି

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବିଲ୍ 2026। ପିଏମ୍ ସୂର୍ଯ୍ୟଘର ଯୋଜନାରେ ଦେଶରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ନିଶାମୁକ୍ତ ଭାରତ ଗଠନ ପାଇଁ 37 ଦେଶ ସହିତ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷରିତ କରିଛି ଏନ୍ସିବି। ବରିଷ୍ଠ କଂଗ୍ରେସ ନେତା ଡିୱାଇ ପାଟିଲଙ୍କ ପରଲୋକ ଏବଂ ଓଡ଼ିଶା ସମେତ 7 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅନୁମାନ। ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍ 2026 ଆଜି ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଲୋକସଭା ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରିସାରିଛି। ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ 1969କୁ ସଂଶୋଧନ କରିବା ହେଉଛି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଆଗତ ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଶ୍ରୀ ରାୟ କହିଛନ୍ତି, ଜନ୍ମ ମୃତ୍ୟୁ ସମ୍ପର୍କରେ ବିଳମ୍ବିତ ପଞ୍ଜୀକରଣ ଲାଗି କଠୋର ବ୍ୟବସ୍ଥା ସହିତ ସମୟୋଚିତ ପଞ୍ଜୀକରଣ ନିମନ୍ତେ ପ୍ରୋତ୍ସାହନ ପ୍ରଦାନ କରିବା ଦିଗରେ ଏହି ବିଲ୍ରେ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ଜନ୍ମ ବା ମୃତ୍ୟୁର 1 ବର୍ଷ ପରେ ତଥା 2 ବର୍ଷ ମଧ୍ୟରେ ଏ ସମ୍ପର୍କରେ ରେଜିଷ୍ଟ୍ରାରଙ୍କ ନିକଟରେ ପଞ୍ଜୀକରଣ କରାଯାଏ, ତେବେ ଏଥିଲାଗି ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ବା ଜିଲ୍ଲାପାଳଙ୍କ ଦ୍ୱାରା ଅଧିକୃତ ଜଣେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଏ ସମ୍ପର୍କରେ ଅନୁସନ୍ଧାନ କରାଯାଇ ଅନୁମୋଦନ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି। ସେ କହିଛନ୍ତି, ଯଦି 2 ବର୍ଷ ପରେ ଏଭଳି ପଞ୍ଜୀକରଣ କରାଯାଏ ତେବେ ଜଣେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କର ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇପାରିବ। ଦେଶରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁର ଠିକ୍ ସମୟରେ ଯେଭଳି ପଞ୍ଜୀକରଣ କରାଯାଇପାରିବ ତାହା ଏହି ସଂଶୋଧନ ମାଧ୍ୟମରେ ସୁନିଶ୍ଚିତ କରିବା ହେଉଛି ସରକାରଙ୍କ ଉଦ୍ଦେଶ୍ୟ। ସେହିଭଳି ଜନ୍ମ ପରେ ନ୍ୟସ୍ତ ସ୍ୱାର୍ଥ ଲାଗି ଏ କ୍ଷେତ୍ରରେ ଦେଖାଦେଉଥିବା ବିଭେଦଗତ ମନୋଭାବକୁ ପ୍ରତିହତ କରିବା ଦିଗରେ ଏହି ସଂଶୋଧନ ସହାୟକ ହେବ ବୋଲି ଶ୍ରୀ ରାୟ କହିଛନ୍ତି। ଅନୁରୂପ ଭାବେ ପ୍ରତ୍ୟେକ ମୃତ୍ୟୁ ସମ୍ପର୍କରେ ସମୟୋଚିତ ପଞ୍ଜୀକରଣ କରାଗଲେ ଏ ସମ୍ପର୍କିତ କାଗଜପତ୍ରରେ କୌଣସି ପ୍ରକାର ଅନିୟମିତତା ବା ଅପବ୍ୟବହାରର ସୁଯୋଗ ରହିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଶ୍ରୀ ରାୟ କହିଛନ୍ତି, ଦେଶବ୍ୟାପୀ ବର୍ତ୍ତମାନ ପ୍ରାୟ 3.5 ଲକ୍ଷ ପଞ୍ଜୀକରଣ ୟୁନିଟ୍ କାର୍ଯ୍ୟକ୍ଷମ ରହିଛି। 2014 ଦେଶରେ 86.6% ଜନ୍ମ ପଞ୍ଜୀକରଣ ହେଉଥିବା ସମୟରେ 2024 ଏହା ବୃଦ୍ଧି ପାଇ 99% ପହଞ୍ଚିଛି ବୋଲି ସେ କହିଛନ୍ତି। ଅନୁରୂପ ଭାବେ 2014 ମୃତ୍ୟୁ ପଞ୍ଜୀକରଣ ପ୍ରାୟ 72.5% ହେଉଥିବା ବେଳେ ବର୍ତ୍ତମାନ ଏହା 99.4% ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହି ବିଲ୍ ଉପରେ ଆଲୋଚନା ସମୟରେ ବିଭିନ୍ନ ଦଳର ସାଂସଦମାନେ ଭାଗ ନେଇ ନିଜ ନିଜର ସୁଚିନ୍ତିତ

ମତାମତ ବ୍ୟକ୍ତ କରିଛନ୍ତି। ଏହି ବିଲ୍ଟି ରାଜ୍ୟସଭାରେ ପାରିତ ହେବା ପରେ ଗୃହକୁ ଆସନ୍ତାକାଲି 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ଦେଶବ୍ୟାପୀ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଛନ୍ତି। କେନ୍ଦ୍ର ନୂତନ ଓ ନବୀକରଣୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ଏକ ସ୍ୱଚ୍ଛ ଏବଂ ଶକ୍ତି ସୁରକ୍ଷିତ ଭବିଷ୍ୟତ ଦିଗରେ ଭାରତର ଗତି ତ୍ୱରାନ୍ୱିତ ହେବା ସହିତ ନାଗରିକମାନଙ୍କୁ ସଶକ୍ତ କରାଯାଇପାରିଛି ବୋଲି ସେ କହିଛନ୍ତି। ଶ୍ରୀ ଯୋଶୀ କହିଛନ୍ତି ଏହି ଯୋଜନାର ହିତାଧିକାରୀଙ୍କ ମଧ୍ୟରୁ 19 ଲକ୍ଷ ହିତାଧିକାରୀ ଆଉ ବିଦ୍ୟୁତ୍ ବିଲ୍ ଦେବାକୁ ପଡ଼ୁନାହିଁ ବୋଲି ସୂଚନା ଦେଇଛନ୍ତି। ଏହାଛଡ଼ା କେନ୍ଦ୍ର ସରକାରଙ୍କ 25,000ରୁ ଉର୍ଦ୍ଧ୍ୱ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ 81,000ରୁ ଉର୍ଦ୍ଧ୍ୱ ଅଟ୍ଟାଳିକାଗୁଡ଼ିକରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବିଶ୍ୱରେ ଦ୍ରୁତତମ ଅଭିବୃଦ୍ଧି ହାସଲ କରିବା ଦିଗରେ ଭାରତ ଅଗ୍ରଗତି ସ୍ୱରୂପ ପ୍ରତ୍ୟେକ 6 ଦିନରେ ଏହି ଯୋଜନା ମାଧ୍ୟମରେ 1 ଲକ୍ଷ ପରିବାର ଉପକୃତ ହେଉଛନ୍ତି। ଗତ ଜୁଲାଇ ମାସରେ ଏହି ଯୋଜନାରେ 5 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଛନ୍ତି, ଯାହାକି ମାସିକ ପଞ୍ଜୀକରଣ କ୍ଷେତ୍ରରେ ଏହା ସର୍ବାଧିକ ବୋଲି ଶ୍ରୀ ଯୋଶୀ କହିଛନ୍ତି। ଏହି ଯୋଜନା ଅଧୀନରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ ହିତାଧିକାରୀଙ୍କୁ 28,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରିହାତି ଆକାରରେ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଏହି ପୋଷ୍ଟରେ ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଭାରତର ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି 27ଟି ଦେଶ ସହିତ ଦ୍ୱିପକ୍ଷୀୟ ରାଜିନାମା ସ୍ୱାକ୍ଷରିତ କରିସାରିଛି। ଏଥିସହିତ 19ଟି ଦେଶ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏନ୍ସିବି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ ବିଭାଗର ସମନ୍ୱୟରେ ଗୁଇନ୍ଦା ଭିତ୍ତିକ ଅପରେସନ୍ ଜାରି ରଖିଛି। ଦେଶର ଯୁବବର୍ଗଙ୍କୁ ନିଶାରୁ ନିବୃତ୍ତ ରଖିବା ଦିଗରେ ଏହି ପଦକ୍ଷେପ ସହାୟକ ହୋଇଛି। ଏହାଛଡ଼ା ଏନ୍ସିବି ନିୟମିତ ଭାବେ ବିଏସ୍ଏଫ୍, ରାଜ୍ୟ ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ ଏବଂ ଅବକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରି ମିଳିତ ଅପରେସନ୍ ମାଧ୍ୟମରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ନିୟନ୍ତ୍ରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ଶ୍ରୀ ରାୟ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଅବସରରେ ଆଜି ପୂର୍ବାହ୍ନରେ ସେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ପାରମ୍ପରିକ ସଂକୀର୍ତ୍ତନ ନୃତ୍ୟ ତଥା ଶଙ୍ଖଧ୍ୱନି ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସେଠାରେ ସ୍ୱାଗତ କରାଯାଇଛି। କଳାକାରମାନଙ୍କ ସହିତ ଶ୍ରୀମତୀ ମୁର୍ମୁ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱଳ୍ପ ରହଣି ପରେ ରାଷ୍ଟ୍ରପତି ତପ୍ତପାଣି ଗସ୍ତ କରି ସେଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଗୋପାଳପୁରସ୍ଥିତ ପ୍ରତିରକ୍ଷା ବାୟୁସେନା କଲେଜରେ ରାତ୍ରିଯାପନ କରିବେ। ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର କୃଷକମାନଙ୍କର ଆୟକୁ ବହୁଗୁଣିତ କରିବା ଦିଗରେ ସରକାର ବିବିଧ ପଦକ୍ଷେପ ନେଉଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆଜି ରାଜ୍ୟସଭାରେ କେତେକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ଅନୁସାରେ ଆଖୁ, ତୈଳବୀଜ, ଡାଲି ଆଦି ବିଭିନ୍ନ ଶସ୍ୟକୁ ପ୍ରୋତ୍ସାହନ ଦେବା ଉପରେ ସରକାର ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି। ଏତଦ୍ବ୍ୟତୀତ ବିବିଧ ଶସ୍ୟ ଉତ୍ପାଦନ ଉପରେ ମଧ୍ୟ ପ୍ରାଥମିକତା ଦେଇ ଚାଷୀମାନଙ୍କୁ ତାଲିମ ଓ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଶ୍ରୀମତୀ ସୀତାରମଣ କହିଛନ୍ତି କୃଷକମାନଙ୍କର ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଖୁ, ଦୁଗ୍ଧ ଉତ୍ପାଦନ ଭଳି ପାରମ୍ପରିକ କ୍ଷେତ୍ର ପ୍ରତି ମଧ୍ୟ ସେମାନଙ୍କୁ ଆକୃଷ୍ଟ କରାଯାଉଛି। ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି ଅଧିକ ସଶକ୍ତ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା ଅଧୀନରେ ପ୍ରତ୍ୟେକ ଚାଷୀଙୁ ଚାଷ କାର୍ଯ୍ୟରେ ସହାୟତା ଲାଗି ବର୍ଷକୁ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହାଛଡ଼ା ମତ୍ସ୍ୟଚାଷ ଏବଂ ପଶୁ ସମ୍ପଦ କ୍ଷେତ୍ରକୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡର ସୁବିଧାକୁ ସମ୍ପ୍ରସାରିତ କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସେ କହିଛନ୍ତି ଏହାଦ୍ୱାରା ଚାଷୀମାନେ ଏହିସବୁ କ୍ଷେତ୍ର ଲାଗି କମ୍ ସୁଧରେ ଋଣ ପାଇବା ସହିତ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ପାଇପାରିବେ। ଏଭଳି ପଦକ୍ଷେପର ସୁଫଳ ଦେଶର ବିଭିନ୍ନ ଅଞ୍ଚଳ ସମେତ ବିଶେଷ କରି ଉତ୍ତର ପୂର୍ବାଞ୍ଚଳରେ ଅଧିକ ଦେଖିବାକୁ ମିଳିଛି। ଅନ୍ୟ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ଦେଶବ୍ୟାପୀ ନବସୃଜନ, ପୁଞ୍ଜିନିବେଶ, ଉଦ୍ୟମିତାକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଏହି ପ୍ରଚେଷ୍ଟା ମାଧ୍ୟମରେ ଦେଶକୁ ଏକ $5 ଟ୍ରିଲିୟନ୍ ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଦୃଷ୍ଟିକୋଣକୁ ସାକାର କରାଯାଇପାରିବ। ଏହାଛଡ଼ା

0: ଭାରତକୁ ବିଶ୍ୱସ୍ତରରେ ଅଭିବୃଦ୍ଧି ଏବଂ ସୁଯୋଗର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳରେ ପରିଣତ କରିବା ଦିଗରେ ଏଭଳି ପଦକ୍ଷେପ ସହାୟକ ହୋଇପାରିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ସମ୍ପର୍କରେ ମତ ରଖି ଶ୍ରୀମତୀ ସୀତାରମଣ କହିଛନ୍ତି, ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ ମାଧ୍ୟମରେ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଏବଂ ପଞ୍ଚାୟତଗୁଡ଼ିକୁ ପୂର୍ବାପେକ୍ଷା ସର୍ବାଧିକ ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ 50 ବର୍ଷ ଲାଗି ସୁଧମୁକ୍ତ ଋଣ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସ୍ୱାୟତ୍ତ ସଂସ୍ଥା ସ୍ତରରେ ଆର୍ଥିକ ସ୍ଥିତିକୁ ଅଧିକ ସଶକ୍ତ କରିବା ସହଜ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଡିୱାଇ ପାଟିଲଙ୍କର ଆଜି ଦେହାନ୍ତ ହୋଇଛି। ମହାରାଷ୍ଟ୍ରରେ ଶିକ୍ଷା ମହର୍ଷି ଭାବେ ପରିଚିତ ଶ୍ରୀ ପାଟିଲ 90 ବର୍ଷ ବୟସରେ କୋହ୍ଲାପୁରଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 1957 କୋହ୍ଲାପୁର ମ୍ୟୁନିସିପାଲ ପରିଷଦରେ ଏକ କାଉନ୍ସିଲର ଭାବେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି 1967 ଏବଂ 1972 ପାନ୍ହାଲା ନିର୍ବାଚନ ମଣ୍ଡଳୀରୁ ସେ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ 2009 ତାଙ୍କୁ ତ୍ରିପୁରାର ଏବଂ 2013 ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। 2014 ଶ୍ରୀ ପାଟିଲଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଡିୱାଇ ପାଟିଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି। ପାଣିପାଗ। ଓଡ଼ିଶା ସମେତ 7 ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଆଭ୍ୟନ୍ତରୀଣ ଅଞ୍ଚଳ, ବିହାର, ଲାକ୍ଷାଦ୍ୱୀପ ଓ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳ ମଧ୍ୟରେ ଆସନ୍ତାକାଲି ଘଡ଼ଘଡ଼ି, ବିଜୁଳି ଓ ଧୂଳିଝଡ଼ ହେବାର ଆଶଙ୍କା ରହିଛି ବୋଲି ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦର ଅନୁମୋଦନ ଲାଭ କଲା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବିଲ୍ 2026। ପିଏମ୍ ସୂର୍ଯ୍ୟଘର ଯୋଜନାରେ ଦେଶରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଏବଂ ଓଡ଼ିଶା ସମେତ 7 ରାଜ୍ୟରେ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଆସି ହିତାଧିକାରୀଙ୍କୁ ରାସନ କାର୍ଡ଼ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ। ବୈଠକରେ ଉପଭୋକ୍ତା ସୁରକ୍ଷା, ଓଜନ ଓ ପରିମାପ ବ୍ୟବସ୍ଥାର କଡ଼ା ଯାଞ୍ଚ, ଚାଷୀ ପଞ୍ଜୀକରଣର ସ୍ୱଚ୍ଛତା ଏବଂ ସମୟାନୁସାରେ ସାର ଯୋଗାଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
3: ଗରିବ ଲୋକମାନଙ୍କୁ ମଧ୍ୟ କିଛି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ ମଧ୍ୟ ବଣ୍ଟନ କଲୁ। ସମସ୍ତ ଗରିବ ଲୋକମାନେ କେମିତି କାର୍ଡ ପାଇବେ, ମୁଣ୍ଡ ପିଛା 10 କେଜି ଲେଖା ଚାଉଳ ଥରକ ପାଇବେ, 5 କେଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଉଛନ୍ତି, ଆଉ 5 କେଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁଛନ୍ତି, ଏମିତି 10 କେଜି ପ୍ରତି ମାସରେ ଗରିବ ଲୋକମାନଙ୍କୁ ଚାଉଳ ମିଳିବ, ସେଇଟା ବାବଦରେ ରିଭ୍ୟୁ କରାଯାଉଥିଲା। ଆଉ ଅନ୍ୟାନ୍ୟ ବିଷୟ ମଧ୍ୟ ଯେମିତି ସାରର ଉପଲବ୍ଧତା ବିଷୟରେ ମଧ୍ୟ ଆଲୋଚନା କରାଯାଉଥିଲା, ଏବଂ ଏ ବର୍ଷ କେମିତି ପୁଣି ଖରିଫରେ ରେଜିଷ୍ଟ୍ରେସନ ହବ, ଗରିବ ଲୋକମାନେ ଚାଷୀମାନେ ତାଙ୍କର ରେଜିଷ୍ଟ୍ରେସନ କରିବେ ଏବଂ ଧାନ ବିକିବେ, ତାର କଥା ମଧ୍ୟ ଆଲୋଚନା ହଉଥିଲା, ଏବଂ ସବୁପ୍ରକାର ପ୍ରିପାରେସନ ଠିକ ଅଛି। କେନ୍ଦ୍ରାପଡ଼ାରେ ମୁଁ ଭାବୁଛି ଆଗାମୀ ଦିନରେ ଭଲ ଚାଷ ହବ।
2: ରାଜ୍ୟ ନିର୍ବାଚନ କମିଶନର ଅନୁସଚିବ ନିରଞ୍ଜନ ପାଢ଼ୀ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ମତଦାତା ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେ ଦାବି ଓ ଆପତ୍ତି ଶୁଣାଣି କେନ୍ଦ୍ର ପରିଦର୍ଶନ କରି ଯୋଗ୍ୟ ମତଦାତାଙ୍କ ନାମ ସଠିକ୍ ଭାବେ ତାଲିକାରେ ସମ୍ମିଳିତ କରିବା, ତ୍ରୁଟିର ତ୍ୱରିତ ସମାଧାନ ଏବଂ ମତଦାତାଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପ୍ରୟାସ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ବିଦ୍ୟାଳୟରେ ରକ୍ତହୀନତା ନିରାକରଣ, ବାଲ୍ୟ ବିବାହ ରୋକଥାମ ଏବଂ

0: ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ବିଭାଗର ସମନ୍ୱିତ କାର୍ଯ୍ୟ ଦ୍ୱାରା କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ସମ୍ଭବ ବୋଲି ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଜଣ ଭାରୋତ୍ତୋଳକ ରାଜ୍ୟସ୍ତରୀୟ 12 ବର୍ଷରୁ କମ୍ 14 ବର୍ଷରୁ କମ୍ ପ୍ରତିଯୋଗିତାରେ ସିଲଭର ପଦକ ଜିତିଛନ୍ତି। 12 ବର୍ଷରୁ କମ୍ ବାଳକ ବର୍ଗରେ କୃଷ୍ଣ ନାୟକ ଏବଂ 14 ବର୍ଷରୁ କମ୍ ବାଳିକା ବର୍ଗରେ ଗଙ୍ଗୋତ୍ରୀ ରାଉତ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଜିଲ୍ଲାପାଳ ଓ କ୍ରୀଡ଼ା ବିଭାଗ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଜୀବିତ ସ୍ୱାଧୀନତା ସଂଗ୍ରାମୀ ତଥା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କର 102 ବର୍ଷ ବୟସରେ ପରଲୋକ ଘଟିଛି। ସରକାରୀ ପ୍ରୋଟୋକଲ୍ ଅନୁଯାୟୀ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଜନପ୍ରତିନିଧି ଏବଂ ସାଧାରଣ ଲୋକ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। 9ଟି ବ୍ଲକ୍ର 170ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ପ୍ରାୟ 99,000 ଲୋକ ପ୍ରଭାବିତ ହୋଇଛନ୍ତି। ଏପର୍ଯ୍ୟନ୍ତ 1,164 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ରିଲିଫ୍ କେନ୍ଦ୍ରରେ ଖାଦ୍ୟ ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ ସହ ସ୍ୱାସ୍ଥ୍ୟ ଓ ପଶୁ ଚିକିତ୍ସା ଦଳ ନିୟୋଜିତ ଅଛନ୍ତି। ଜିଲ୍ଲାରେ କୌଣସି ଜୀବନହାନି ଘଟିନଥିବା ବେଳେ ପ୍ରଶାସନ ସତର୍କ ନଜର ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ସଫଳ ମତ୍ସ୍ୟଚାଷୀ ସୁରେଶ ଚନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ଭବନର ଆଟମ୍ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଛି। ରାଜକନିକା ବ୍ଲକର ଜୟନଗର ଖୁଣ୍ଟା ଗ୍ରାମର ବାସିନ୍ଦା ସୁରେଶ ରାଉତ ଆଧୁନିକ ଚିଙ୍ଗୁଡ଼ି ଚାଷ ମାଧ୍ୟମରେ ସଫଳତା ହାସଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରିଛନ୍ତି। ରାଷ୍ଟ୍ରପତି ଭବନର ନିମନ୍ତ୍ରଣ ପାଇଁ ନିଜକୁ ଗର୍ବିତ ମନେ କରୁଥିବା ସେ ପ୍ରକାଶ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ବଢ଼ିଆ ଆଉ କ'ଣ। ହଁ ମୁଁ ତ ଜାଣିକି ଏମାନଙ୍କର ସବୁ ଦାୟିତ୍ୱ ନେଇଛି ଆଉ। ଗାଁଟା ଯାକର ଲୋକ ତୁମେ ଗୋଡ଼ ହାତ ଟେକିକି ବସିବ, ଗହିରରୁ ମନକୁ ପାଣି ନିଗିଡ଼ି ଯିବ, ଇଏ ତାକୁ ଦୋଷ
1: ଦଉଛ।
0: କିଏ ତୁମେ?
1: ମୁଁ ପ୍ରତିମା ପା, ଚିହ୍ନି ପାରୁନାହାନ୍ତି?
0: ପ୍ରତିମା ଦିଦି
1: ଆଜ୍ଞା,
0: ଦେଖ ଦେଖ ଦେଖ, ଆଉ ତମେ ତ ଏତେବେଳକୁ ସେପଟେ ପଢା ଘରେ ବସିବା କଥା ଇଆଡେ କୁଆଡେ ପଳେଇ ଆଇଲ।
1: ମୁଁ ତ କେତେବେଳୁ ଆସିଲିଣି, ଖାଲି ଆପଣ ଯାହା ରାଗିକି ଘର ଘର ହଉଛନ୍ତି ସେଟା ଶୁଣିଲି ବୋଲିକା ମୁଁ କହିଲି କାହା ଉପରେ ଆଉ ରାଗୁଛନ୍ତି କି, ଟିକେ ପଶି ଆସିଲି।
0: ମୁଁ ପୁଣି ରାଗିଲି?
1: ହଁ, ଏବେ ତ ଜୋରେ ଜୋରେ ରାଗିକି କାହାକୁ କଣ ସବୁ କହିଯାଉଛୁ।
0: ରାଗି ନାହିଁ, ରାଗି ନାହିଁ, ରାଗି ନାହିଁ।
1: ଆଉ
0: ନା ନା ନା ନା ନା ନା, ଇଏ କଣ ରାଗ?
1: ଆଉ
0: ତମେ

0: କୁଆଡୁ ମୋ ରାଗ ଦେଖିଲଣି ନା କଣ? ଇଏ ସିନା ଲୋକ ବୁଝିଲେ ହୁଅନ୍ତା।
1: କିଏ ବୁଝିଲାନି ମୋ?
0: କିଏ?
1: ହଁ,
0: ତମ ଗାଁରେ ତ ସବୁ ଭଦ୍ର ଲୋକ ଗୁଡାକ ଅଛନ୍ତି, ଆଉ କିଏ ବୁଝିଲେନି ମୁଁ ଯାଇକି ଆଉ କୋଉଠୁ ଡାକିକି?
1: କହୁନାହାନ୍ତି କିଏ ବୁଝିଲାନି କଣ ହେଇଛି, ଟିକେ ଶୁଣିଲେ ତ ଯାହା ବୁଝିବି, କିଛି ବୁଝିପାରୁନି।
0: ବୁଝିପାରୁନ
1: ନା?
0: ପ୍ରତିମା ଜିଜି,
1: ଆଜ୍ଞା,
0: ହଁ, ଆମ ଗାଁ ଛୁଆମାନଙ୍କୁ ତ ପାଠ ପଢଉଛ, ଶିକ୍ଷିତା ଝିଅଟିଏ ତମେ। ହଁ ହଁ, ମୁଁ ଜାଣିଛି, ସ୍ୱୟଂ ସହାୟକ ଗୋଷ୍ଠୀ କରୁଛ ପରା?
1: ହଁ କରୁଛି।
0: ତମ ଗୋଷ୍ଠୀ ଘରେ ପାଣି ପଶିଥିଲା?
1: କୁହନ୍ତୁନି କୁହନ୍ତୁନି, ଗୋଷ୍ଠୀ ଘରେ ଯୋଉ ପାଣି ପଶିଥିଲା, ପାଣିରେ ଆଗ ଧୋଇଲୁ, ପୁଣି ଟିକେ ସଫା ସୁତୁରା କଲୁ, ପୁଣି ମନ ମାନିଲାନି ଯେ ଯୋଉ ପଚା ପଚା ଗନ୍ଧ, ପୁଣି ଫିନାଇଲ ଟିକେ ପକେଇକି, ବ୍ଲିଚିଂ ଟିକେ ପକେଇକି, ପୁଣି ଭଲ କି ପରିଷ୍କାର କରି ଧୋଇଲୁ, ତାପରେ ଯାଇକି ଛୁଆମାନେ ବସିବେ, କାମ ଦାମ ହବ କି ଯାହା କରିବୁ ନା।
0: ଘର ବର୍ତ୍ତମାନ ସଫା?
1: ଆଜ୍ଞା।
0: ଘର ଚତୁଃପାର୍ଶ୍ୱଟା?
1: ଚତୁଃପାର୍ଶ୍ୱ ବି ସଫା କରିଛୁ ମ, ତାକୁ କଣ ଆଉ ଛାଡିଛୁ?
0: ଆଉ ଯୋଉ ପିଲାମାନଙ୍କୁ ବସିକି ପାଠ ପଢଉଛୁ ଯୋଉ ଘରଟାରେ, ତା ଅବସ୍ଥା କଣ?
1: ସେ ଘର କଥା କୁହନ୍ତୁନି, ସିଏ ଯୋଉ ପଚା ପଚା ଗନ୍ଧ, ଯୋଉ ମଶା ମାଛି ଯାହା ସବୁ ହେଇଥିଲା, ସବୁ
0: ବନ୍ୟା
1: ପାଣି ପଶିଥିଲା, ଦଳ ବି ପଶି ଯାଇଥିଲା।
0: ଦଳ ପଶିଥିଲା?
1: ହଁ,
0: ପୁଣି ସଫା ହେଲା।
1: ଏ ଗାଁ ପିଲା ଦି ଚାରିଟାଙ୍କୁ ଡାକିଲି, ସେମାନେ ଆସିଲେ, ସବୁ ମିଶିକି ତାକୁ ବି ସଫା ସୁତୁରା କଲୁ। ଆଉ ସେ ଯୋଉ ବାରିପଟ କଥା କହୁଛନ୍ତି, ବାରିପଟେ ଯେତେ ସବୁ ଅନାବନା ଗଛ ଯାହା ଅବର୍ଜନା ସବୁ ହେଇଥିଲା, ତାକୁ ବି ସବୁ ସଫା ସୁତୁରା କରି ବ୍ଲିଚିଂ ପକେଇକି ସବୁ ସଫା କରିଦେଇ।
0: କେଡେ ବଢିଆ କାମ, ସଫା ସୁତୁରା କଲ, ବ୍ଲିଚିଂ ପାଉଡର ପକେଇଲ, ଜାଣିକି ମଶା ବଂଶ ବୁଡିଲା, ଜାଗାଟା ବର୍ତ୍ତମାନ ସଫା ସୁତୁରା ହେଲା। ମୁଁ ସେଇଥିପାଇଁ ବିରକ୍ତ ହଉଥିଲି, ଆମର ଯୋଉ ତକ ରହିଲେ ଚାଷୀ ଭାଇ, ଇଏ କହୁଛନ୍ତି କଣ ନା, ମନକୁ ପାଣି ନିଗିଡିଲା ପରେ ଯାଇକି ଗହିରକୁ ଓହ୍ଲେଇବା, ସେମିତି ଆଉ ହବ?
1: ମନକୁ ପାଣି ନିଗିଡିଲା ବେଳକୁ ଆମେ ରୋଗୁଣା ହେଇଯିବାନି?
0: ମାନେ
1: ସେ ଯୋଉ ଦଳ, ସେ ଯୋଉ ମଇଳା ଆବର୍ଜନା, ସେ ପରିସ୍ଥିତିରେ ଆମେ ନିଶ୍ୱାସ ପ୍ରଶ୍ୱାସ ନବା, ରହିବା, ଖାଇବା, କାମ ପୁଣି କରିବା ନା ନାଇଁ, ସେଇଆକୁ ପାଣି ଜମିବା? ଆମେ
0: ବଢିଆ ବଢିଆ ବଢିଆ ଉପକାରୀ କଥାଟିଏ କହିଲ, ପାଣି ଯଦି ଜମି ରହୁଛି, ନିଷ୍କାସନ ମଧ୍ୟ କେମିତି ହବ, ସେଥିପାଇଁ ଟିକେ ଚିନ୍ତା କରିବା,
1: ନିହାତି କରିବା କଥା ନା,
0: କଥା କରିବା କଥା, ଆବଶ୍ୟକ ବେଳେ ଆମେ କଣ କୃଷି ବିଜ୍ଞାନୀ ମାନେ ଇତ୍ୟାଦିଙ୍କର ପରାମର୍ଶ ନେବା?
1: ହଁ ନବା, ହଁ, ଯାହା ନ ଜାଣିଛେ ଜାଣିବା, ସମସ୍ତେ ତ ଜାଣିବା କଥା ଆଉ କଣ।
0: ବଢିଆ ବଢିଆ ବଢିଆ, ଶ୍ରୋତା ବନ୍ଧୁ, ଇଏ ଆମ ପ୍ରତିମା ଦିଦି ଛୁଆଙ୍କୁ ପାଠ ପଢଉଛନ୍ତି, ନିଜେ ଜଣେ ଉଚ୍ଚ ଶିକ୍ଷିତା ହେଇକି ନିଜ ଉଦ୍ୟମରେ ତାଙ୍କର ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀର ଘର, ଆଚ୍ଛା ଯୋଉ ଅଙ୍ଗନବାଡି କେନ୍ଦ୍ରଟା, ସେଇଟା ପୁଣି ସଫା ହେଲା ନା ନାଇଁ?
1: ହଁ ହଁ, ଦିଦି ଦି ଜଣ ଯାକ ଭାରି ବଢିଆ, ସିଏ ବି ମତେ ସେଇଆ କହିଲେ, ଆସୁନ ପ୍ରତିମା ଦିଦି ମିଶିକି ଆମର ଏଠି ବି ସଫା ସୁତୁରା କରେଇଦବା।
0: ବାସ ବାସ ବାସ ବାସ ବାସ, ବଢିଆ କଥାଟିଏ କହିଲ ଶ୍ରୋତା ବନ୍ଧୁ, ବନ୍ୟା ଛାଡିଛି, ବର୍ତ୍ତମାନ ଆମର ଦାୟିତ୍ୱ, ଆମ ଘର, ଆମ ଅଗଣା, ଆମ ଗାଁ, ଆମ ସ୍କୁଲ, ଏକୁ ସଫା ସୁତୁରା କରିବାର ଦାୟିତ୍ୱ କାହାର? ସବୁ
1: ଆମର।
0: ହବ ହବ ହବ, କିନ୍ତୁ ମୋ ମନ ଟିକେ ଯାଇକି ଆଉ ଗୋଟାଏ ଜାଗାରେ ରହିଗଲା।
1: ପୁଣି କଣ ହେଲା ଭାଇ?
0: ପୁଣି
1: ହଁ, ସଫା ସୁତୁରା ତ ହେଲା,
0: ସଞ୍ଜ ଘଡି।
1: ହଁ ଭାଇ,
0: ସଞ୍ଜ ଘଡିରେ ପଲ୍ଲୀ ଗୀତ ଟିକେ ଶୁଣିଲେ କେମିତି ହୁଅନ୍ତା?
1: ବଢିଆ ହୁଅନ୍ତା ନା,
0: ଶୁଣିବା।

0: ଚାଷୀ ଭାଇମାନଙ୍କର ବର୍ତ୍ତମାନ ବଡ କାମଟିଏ ଅଛି।
1: ହଁ, ଗୋଟେ ବଡ କଥା ରହିଗଲା।
0: କଣ ବଡ କଥା ରହିଗଲା? ଯୋଉ ପ୍ରକାରର କ୍ଷତି ହୋଇଛି ସେତକ ଭରଣା ହବ କେମିତି?
1: ନିହାତି ନିହାତି ଭରଣା ହବା କଥା ଭାଇ। କଣ କହୁଛନ୍ତି, କେତେ କ୍ଷୟକ୍ଷତି ହେଇଛି! ଆହା, ସବୁଆଡେ ପାଣି, ବିଲ ଉଜୁଡିଲା, ଫସଲ ଉଜୁଡିଲା, ଚାଷୀ ବି ହଇରାଣ ହେଲା। ଦେଖିକି ସହି ହଉନି କରିବା ଆଉ।
0: ନାଇଁ, ତ ପ୍ରକୃତିର କଥା, କିନ୍ତୁ ଅଣ୍ଟା ସଳଖି ଠିଆ ହବାକୁ ପଡିବ,
1: ନିହାତି ହବାକୁ ପଡିବ।
0: ଯେ ଯଦି ରାତି ପରେ ଦିନ ଅଛି, ଖରା ପରେ ବର୍ଷା ଅଛି, ତେଣୁ ବିପତ୍ତି ପରେ ମଧ୍ୟ ସମ୍ପତ୍ତି ଅଛି,
1: ନିହାତି ଅଛି। ସବୁ ସମସ୍ୟାର ସମାଧାନ ଅଛି, ଆମକୁ ପୁଣି ଅଣ୍ଟା ସଳଖି ଠିଆ ହବାକୁ ପଡିବ। ଗୋଟେ ଗେଣ୍ଡା ପରା ଗୋଟେ କାନ୍ଥ ଚଢିବାକୁ 30 ଥର ପଡିଲା, ପୁଣି ଚଢିକି ଠିଆ ହେଲା। ମୁଁ ପିଲାଙ୍କୁ ସେଇ କଥା କହୁଛି ପରା ସବୁବେଳେ। ଆଉ
0: ମାନେ ପିଲାଙ୍କୁ ପାଠ ପଢଉଛ?
1: ହଁ।
0: ଏଠେ ପୁଣି ଆସିକି ମାନେ ଆଉ କିଛି ଭଲ ମନ୍ଦ ପରାମର୍ଶ ଦଉଛ?
1: ଆଜ୍ଞା।
0: କିନ୍ତୁ ଆଜି ଆମର ଯୋଉ କିଷାନ ବାଣୀ କାର୍ଯ୍ୟକ୍ରମରେ
1: ଆଜ୍ଞା
0: ଭାରି ପ୍ରେରଣାଦାୟୀ କଥାଟିଏ ଅଛି।
1: କଣ କଣ କହିଲେ ଭାଇ ଟିକେ?
0: ଡକ୍ଟର ସୁଶାନ୍ତ କୁମାର ଦାସ,
1: ଆଜ୍ଞା,
0: ଅବସରପ୍ରାପ୍ତ ବରିଷ୍ଠ କୃଷି ବିଜ୍ଞାନୀ,
1: ସେ
0: ଆଜି ଆମ ଚାଷୀ ଭାଇମାନଙ୍କୁ ପରାମର୍ଶ ଦେବେ ଯେ ବନ୍ୟା ପରବର୍ତ୍ତୀ ଯୋଉ ପରିସ୍ଥିତି, ତାକୁ ଆମେ କେମିତି ସାମ୍ନା କରିବା, ପୁଣି କେମିତି ଅଣ୍ଟା ସଳଖି ଠିଆ ହବା।
1: ବଢିଆ କଥା କହିଲେ ଭାଇ, ନିହାତି ଦରକାର ଏବେ ଏ ସମୟରେ, ଯୋଉ ସମୟରେ ଯୋଉ କଥା ନା। ଆଉ
0: ତାହେଲେ ମହାଶୟ ପରାମର୍ଶ ଦବା ଆରମ୍ଭ କରନ୍ତୁ, ଆମେ ଶୁଣିବା।
1: ଆଜ୍ଞା
0: ଡକ୍ଟର ଦାସ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ଆମ ପ୍ରିୟ ଚାଷୀ ଓ ଭାଇ ଓ ଭଉଣୀମାନେ, ଆକାଶବାଣୀର ଆଜିର ଏହି ବିଶେଷ କାର୍ଯ୍ୟକ୍ରମକୁ ମୁଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି।
0: ଡକ୍ଟର ଦାସ, ଆପଣ ନିଜେ ମଧ୍ୟ ଅଙ୍ଗେ ନିଭାଇଥିବେ ଯେ ଲଗାଣ ବର୍ଷା ଏବଂ ତା ପରକୁ ବନ୍ୟା, ଏହାକୁ ଆମ ରାଜ୍ୟ ସାମ୍ନା କଲା ଏବଂ କୃଷକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଲେ। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଚାଷୀର ଯୋଉ ଅପୂରଣୀୟ କ୍ଷତି ହୋଇଛି, ସେ ତାକୁ ଭରଣା କରିବ କେମିତି ଏବଂ ସେ ପୁଣି ଅଣ୍ଟା ସଳଖି ଠିଆ ହେବ କେମିତି? ଚାଷୀକୁ କଣ ବର୍ତ୍ତମାନ କରିବାକୁ ପଡିବ?
2: ପ୍ରଥମେ ଚାଷୀ ଭାଇମାନଙ୍କୁ ନିଜ ଜମି ଓ ଫାର୍ମକୁ ସୁରକ୍ଷିତ କରନ୍ତୁ।
0: ଆଚ୍ଛା,
2: ଯେକୌଣସି ନୂତନ କାର୍ଯ୍ୟ କରିବା ପୂର୍ବରୁ ଆପଣ ଜମିକୁ ପ୍ରାରମ୍ଭିକ ପୁନରୁଦ୍ଧାର କରିବା ଆବଶ୍ୟକ। ଯେଉଁଠାରେ ସମ୍ଭବ ଜମିରେ ଜମି ରହିଥିବା ଅନାବଶ୍ୟକ ପାଣିକୁ ନିଷ୍କାସନ କରନ୍ତୁ। ଜମିରେ ରହିଥିବା ପାଣି ଚେରକୁ ନଷ୍ଟ କରେ, ପଙ୍କଶ ଜନିତ ରୋଗ ବଢାଏ ଏବଂ ମାଟିରେ ଅମ୍ଳଜାନ ପରିମାଣ କମାଇ ଦିଏ। ମୃତ ଗଛ, ଭଙ୍ଗା ଡାଳ ଓ କଚରା ପୋଛି ସଫା କରନ୍ତୁ। ଏଗୁଡ଼ିକ କୀଟପତଙ୍ଗ ଓ ରୋଗର ବଂଶବୃଦ୍ଧିକୁ କେନ୍ଦ୍ର ପାଲଟିଥାନ୍ତି। ଯଦି ସମ୍ଭବ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୃଷି ବିଭାଗ ଜରିଆରେ ନିଜ ମାଟିର ପରୀକ୍ଷା କରାନ୍ତୁ। ବନ୍ୟା ଜଳ ଅନେକ ସମୟରେ ମାଟିର ଉର୍ବରତା, ପିଏଚ୍ ଏବଂ ପୋଷକ ତତ୍ତ୍ୱର ସ୍ଥିତିକୁ ବଦଳାଇ ଦେଇଥାଏ। ଗୃହପାଳିତ ପଶୁ ସମ୍ପଦର ବିଶେଷ ଯତ୍ନ ନିଅନ୍ତୁ। ବିଶୁଦ୍ଧ ପାନୀୟ ଜଳ, ଶୁଖିଲା ରହିବା ସ୍ଥାନ ଓ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଟୀକାକରଣ ବ୍ୟବସ୍ଥା କରନ୍ତୁ।
0: ତେବେ ବର୍ତ୍ତମାନ ବିଷୟ ଆସୁଛି, ଇଏ ତ ହେଉଛି ଅଗଷ୍ଟ ମାସ, ତ ଆଗାମୀ 90 ଦିନ ଆମ ପାଇଁ କଣ ସୁଯୋଗ ଆଣି ଦଉଛି?
2: ପୁନରୁଦ୍ଧାର ପାଇଁ ଏକ ରୋଡ୍ମ୍ୟାପ୍ ମୁଁ ଆପଣଙ୍କ ଆଗରେ ପ୍ରସ୍ତୁତ କରୁଛି। ଚାଷୀ ଭାଇମାନଙ୍କ ସୁବିଧା ପାଇଁ ପ୍ରଥମ ସପ୍ତାହ 7 ଦିନ ସ୍ଥଳିତ ଆଣିବା ଏବଂ କ୍ଷତିର ଆକଳନ କରିବା, ପରିବାର ଏବଂ ଗୋରୁଗାଈଙ୍କ ସୁରକ୍ଷିତ ସୁନିଶ୍ଚିତ କରିବା, ଜମି ଓ ଫସଲର କ୍ଷୟକ୍ଷତି ଆକଳନ କରିବା ଓ ଅଧିକ କ୍ଷତି ହେବାକୁ ରୋକିବା, ଗୋଶାଳା ଓ ପ୍ରାଣୀ ରହିଥିବା ସ୍ଥାନକୁ ସଫା କରି ବିଶୋଧନ କରନ୍ତୁ। ଗୃହପାଳିତ ପଶୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ। ବୀମା କିମ୍ବା ସରକାରୀ ସହାୟତା ପାଇଁ ନଷ୍ଟ ହୋଇଥିବା ଫସଲ ଫଟୋ ଉଠାଇ ପ୍ରମାଣ ରଖନ୍ତୁ। ମାର୍ଗଦର୍ଶନ ପାଇଁ କୃଷି ଉଦ୍ୟାନ, କୃଷି ମତ୍ସ୍ୟ କିମ୍ବା ପ୍ରାଣୀ ସମ୍ପତ୍ତି ବିଭାଗ ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ। ବୈଷୟିକ ପରାମର୍ଶ ପାଇଁ ନିକଟସ୍ଥ କୃଷି

0: କେନ୍ଦ୍ରର ପରିଦର୍ଶନ କରନ୍ତୁ। ସପ୍ତାହ 2 ଅବା 8-14 ଦିନ ଭିତରେ ମୂର୍ତ୍ତିକାର ପୁନରୁଦ୍ଧାର ଏବଂ ଆୟ ଯୋଜନା ନିହାତି ଦରକାର। ମୁଖ୍ୟତଃ ମାଟି ପରୀକ୍ଷା କରନ୍ତୁ, ଆବଶ୍ୟକ ସ୍ଥଳେ ସଢା କମ୍ପୋଷ୍ଟ କିମ୍ବା ଜୈବିକ ଖତ ପ୍ରୟୋଗ କରନ୍ତୁ। ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ପାଇଁ ତଳିଘରା ତଳି ଜମି ପ୍ରସ୍ତୁତ କରନ୍ତୁ। ଭର୍ମି କମ୍ପୋଷ୍ଟ ଗାତ ଆରମ୍ଭ କରନ୍ତୁ। ଧାନ ନଡ଼ାକୁ ନ ପୋଡ଼ି ଛତୁ ଚାଷ ପାଇଁ ସଂଗ୍ରହ କରନ୍ତୁ। ମିଳିମିଶି କାର୍ଯ୍ୟ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ SHG କିମ୍ବା କୃଷକ ଉତ୍ପାଦନ ସଂଗଠନ FPO ଗଠନ କରିବାକୁ କିମ୍ବା ସୁଦୃଢ଼ କରନ୍ତୁ।
1: ଡକ୍ଟର ଦାସ, ବୋଧହୁଏ ବର୍ତ୍ତମାନ ଏଇଟା ହେଉଛି ଗୋଟିଏ ଉପଯୁକ୍ତ ସମୟ ଆମେ ଚାଷୀମାନଙ୍କୁ ଏହି ପରାମର୍ଶ ଦେଇପାରିବା ଯେ ଅନ୍ତତଃ ସମସ୍ତେ ଫସଲ ବୀମା ଯୋଜନା ସହିତ ସଂଯୁକ୍ତ ହୁଅନ୍ତୁ, ଯଦ୍ୱାରା ଏହି ପ୍ରକାରର ବିପର୍ଯ୍ୟୟ ଆସିଲେ ତାର ସେମାନେ ଭରଣା କରିପାରିବେ ନା କ'ଣ?
0: ଆପଣ ଜାଣିଥିବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆଉ ଏହାଦ୍ୱାରା ଭାରତ ସରକାରଙ୍କ ତରଫରୁ ପ୍ରିମିୟମ ମଧ୍ୟ ଦିଆଯାଉଛି। ଖାଲି କ୍ଷୟକ୍ଷତି ହେବା ପରେ ଆପଣମାନେ ତାର କିଛି ପ୍ରମାଣପତ୍ର ରଖନ୍ତୁ, ଫଟୋଗ୍ରାଫ ରଖନ୍ତୁ ଏବଂ କିଛି ଆକଳନ କରନ୍ତୁ କେତେ ଆପଣଙ୍କ ନଷ୍ଟ ହୋଇଛି। ଦୟାକରି ଆପଣଙ୍କ ନିକଟସ୍ଥ କୃଷି ସଂସ୍ଥା ଅଧିକାରୀ କିମ୍ବା KBK ସହିତ ସମ୍ପର୍କ ଆଣନ୍ତୁ। ତା ଛଡ଼ା ଏଇ ଯେଉଁ ଭରଣ ପୋଷଣ ପାଇଁ ବୀମା କମ୍ପାନୀ ତରଫରୁ ମଧ୍ୟ ଲୋକ ଆସି ଏହାକୁ ସର୍ଭେ କରିବେ, ତେଣୁ ତାଙ୍କୁ ଏଇଟା ପାଇଁ ଆପଣ ସହଯୋଗ କରନ୍ତୁ।
1: ଅର୍ଥାତ୍ ପ୍ରତ୍ୟେକ ଚାଷୀ ନିଜ ଫସଲର ବୀମା କରିବାଟା ଆବଶ୍ୟକ
0: ନିହାତି ଦରକାର।
1: ଆଜ୍ଞା, ଆପଣ କହୁଥିଲେ 90 ଦିନର ଯୋଉ ଖସଡ଼ା ପାଇଁ ଦ୍ୱିତୀୟ ଏବଂ ତୃତୀୟ ସପ୍ତାହର କଥା, ତାପରେ କଣ ରହୁଛି?
0: ଦେଖନ୍ତୁ, ତୃତୀୟ ସପ୍ତାହ ବା 15-30 ଦିନ ଭିତରେ ଶୀଘ୍ର ଆୟ ଦେଉଥିବା ଉଦ୍ୟୋଗ ଆରମ୍ଭ କରିବା ନିହାତି ଦରକାର। ଯଥା ଛତୁ ଚାଷ ଆରମ୍ଭ କରନ୍ତୁ, ଶାଗ ଓ ପନିପରିବା ବୁଣନ୍ତୁ, ପନିପରିବା ନର୍ସରୀ ପ୍ରତିଷ୍ଠା କରନ୍ତୁ, ଆଜୋଲା ଉତ୍ପାଦନ ଆରମ୍ଭ କରନ୍ତୁ, ଆବଶ୍ୟକ ହେଲେ ମାଛ ପୋଖରୀ ମରାମତି କରନ୍ତୁ, ଉପଯୁକ୍ତ ମନେ ହେଲେ କୁକୁଡ଼ା କିମ୍ବା ବତକ ଛୁଆ କିଣନ୍ତୁ, ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ଏହିସବୁ ଉଦ୍ୟୋଗରେ ସକ୍ରିୟ ହୁଅନ୍ତୁ।
1: ଆଚ୍ଛା, ଅର୍ଥାତ୍ ଆମର ଏକୁ ତ ଆମେ ବର୍ଷ ତମାମ ବି କରିପାରିବା, କିନ୍ତୁ ବର୍ତ୍ତମାନ ଯେହେତୁ ଗୋଟେ ବିରାଟ ବଡ଼ କ୍ଷତି ହେଇଛି, କ୍ଷତି ଭରଣା ପାଇଁ ଇଏ ହେଉଛି ଗୋଟେ ଉପଯୁକ୍ତ ମାର୍ଗ ନା କ'ଣ? ଆଜ୍ଞା,
0: ହଁ ଆଜ୍ଞା, ଏହା ଦ୍ୱାରା କ'ଣ ହେଉଛି, ଯଦି ଆପଣ ଏଇ ଅଳ୍ପ ସ୍ୱଳ୍ପ ସମୟ ବିଷୟରେ ଆଦୌ ଭଲ ଉପାଦନ ପାଇପାରିବେ।
1: ଆଚ୍ଛା, ରୋଜଗାରଟା ଆମର ଆସିଯିବ, କ୍ଷତି ଭରଣା ମଧ୍ୟ
0: ହେଇପାରିବ
1: ଚତୁର୍ଥ ସପ୍ତାହ ପରଠାରୁ।
0: ଆଚ୍ଛା, ଚତୁର୍ଥ ସପ୍ତାହ 31 କିମ୍ବା 60 ଦିନ ମଧ୍ୟରେ ଆୟର ବୃଦ୍ଧି କରିବା ପାଇଁ ପନିପରିବା ଆଉ ଶାଗ ଅମଳ କରନ୍ତୁ, ଛତୁରୁ ବିକ୍ରି କରନ୍ତୁ, ଭର୍ମି କମ୍ପୋଷ୍ଟ ପ୍ରସ୍ତୁତ କରନ୍ତୁ, ନର୍ସରୀ ଚାରା ବଜାରରେ ବିକ୍ରି କରନ୍ତୁ, ଡାଲି ଜାତୀୟ ଫସଲ କିମ୍ବା ପଶୁ ଖାଦ୍ୟ ଚାଷ କରନ୍ତୁ, ନିମ୍ବ ଆଧାରିତ ଜୈବିକ କୀଟନାଶକ କିମ୍ବା କମ୍ପୋଷ୍ଟ ପ୍ରସ୍ତୁତ କରନ୍ତୁ, ଯାହାଦ୍ୱାରା ଆପଣ କିଛି ନଗଦ ପଇସା ଆରମ୍ଭ କରି ପାଇପାରିବେ।
1: ତ ଏହି ସମୟରେ ରୋଗ ପୋକର ମଧ୍ୟ ପ୍ରାଦୁର୍ଭାବର କଥା ରହୁଛି, ଆପଣ କହିଲେ ନିମ ପିଡ଼ିଆ ବା ନିମଯୁକ୍ତ ଯୋଉ ଆମେ ବି ଖତ ଏସବୁକୁ ପ୍ରୟୋଗ କଲେ ଇଏ କାମ ଦବ ନା ନାହିଁ ଆଉ ଟିକେ କିଛି?
0: ଦେଖନ୍ତୁ, ପ୍ରଥମେ ଆପଣଙ୍କୁ ପ୍ରଥମ ମାଟିର ପରୀକ୍ଷା କରିବାକୁ ପଡ଼ିବ, ମାଟିର କେତେ ଉର୍ବରତା ଅଛି ତାହା ଜାଣିବା ଦରକାର। ତାପରେ ଆପଣ ଯେଉଁ ରୋଗ ପୋକ କଥା କହିଲେ, ଯେହେତୁ ଆମର ରୋଗ ପୋକ ବର୍ଷା ହେଲା ପରେ ରୋଗ ପୋକ ଚାନ୍ସେସ ବେଶୀ ଟିକେ ଥାଏ, ତେଣୁ ଯେଉଁ ଆପଣ ନିମ୍ବ ଗଛ କହିଲି, ନିମ୍ବ ପତ୍ର କିମ୍ବା ଆପଣଙ୍କର ଯେକୌଣସି ପ୍ରକାରର ବାୟୋଜେନିକ ପ୍ରଡକ୍ଟ ଯେଉଁଟା ଆପଣମାନଙ୍କର ଜମିକୁ କ୍ଷତି କରିବ ନାହିଁ, ସେକୁ ଯଦି ଆପଣ ପ୍ରୟୋଗ କରିବେ ତାଦ୍ୱାରା ରୋଗ ପୋକ ସୁଧୁରିବାର ବହୁତ ସୁବିଧା ଅଛି,
1: ଜମି ମଧ୍ୟ ଉର୍ବର ବି
0: ଜମି ମଧ୍ୟ ଉର୍ବର ହେବ।
1: କିନ୍ତୁ ୟା ଭିତରେ ମାଟି ପରୀକ୍ଷାଟା ହେଉଛି ଅନିବାର୍ଯ୍ୟ। ବଦଳ ପାଣି ଯାହା ଆମର ଗାଁ ଗହଳିରେ ଲୋକମାନେ କୁହନ୍ତି ନଦୀରେ ପଶିଥିଲା, ଇଏ ବିଲକୁ ହୁଏତ ଖରାପ ବି କରିପାରେ ଏବଂ ଭଲ ବି କରିପାରେ। ଏବେ ଆସୁଛି ଯେ ଗୋଟିଏ ମାସର ପ୍ରସ୍ତୁତି ଆମେ ଯାହା ରଖିଲେ ତା ପରବର୍ତ୍ତୀ କାମଟା କ'ଣ ରହୁଛି?
0: 60-90 ଦିନ ମଧ୍ୟରେ ଦୀର୍ଘକାଳୀନ ସହନଶୀଳତା ଗଠନ ନିହାତି ଦରକାର। ସମ୍ଭବ ହେଲେ ସମନ୍ୱିତ କୃଷି ପ୍ରଣାଳୀ ବା ଇଣ୍ଟିଗ୍ରେଟେଡ୍ ଫାର୍ମିଂ ଆପଣାନ୍ତୁ। କୁକୁଡ଼ା ବତକ ଛେଳି କିମ୍ବା ମାଛ ଚାଷ ଉଦ୍ୟୋଗ ସମ୍ପ୍ରସାରଣ କରନ୍ତୁ, କୌଣସି FPO କିମ୍ବା ସମବାୟ ସମିତିରେ ଯୋଗ ଦିଅନ୍ତୁ, ମୂଲ୍ୟ ବୃଦ୍ଧି ଭାଲ୍ୟୁ ଆଡିସନ ଏବଂ ସିଧାସଳଖ ବଜାରୀକରଣ ଦିଗରେ ଧ୍ୟାନ ଦିଅନ୍ତୁ, ବିବିଧ ସୂତ୍ରର ଆୟ ଏବଂ ଜଳବାୟୁ ସହନଶୀଳ କୃଷି ଆୟ ନିଶ୍ଚିତ ହେବ, କାରଣ ବନ୍ୟା ପରେ ଆପଣମାନଙ୍କୁ ଅନେକ କିଛି ସମସ୍ୟା ଭୋଗିପାରନ୍ତି, ତେଣୁ ଏଇଥିପାଇଁ କୃଷି ଅଧିକାରୀଙ୍କ ସହିତ ସମ୍ପର୍କ ହେବା ନିହାତି ଦରକାର। ମୁଁ ଆପଣମାନଙ୍କୁ କେତୋଟି ଛୋଟ କୃଷି ଉଦ୍ୟୋଗ ବିଷୟରେ କହିବି ଯେଉଁଟାକି ଆପଣଙ୍କର ବନ୍ୟା ପରେ ଶୀଘ୍ର କରିପାରି ଆୟ କମାଇ ପାରିବେ। ଗୋଟିଏ ହେଲା ଛତୁ ଚାଷ, ଯେ ମାତ୍ର 5,000-25,000 ଟଙ୍କା ଖର୍ଚ୍ଚ ହେବ, 20-30 ଦିନ ଭିତରେ ଆୟ ହୋଇପାରିବ, ଏଥିପାଇଁ ପାଳ ନଡ଼ା ବ୍ୟବହାର ହୁଏ, ଶୀଘ୍ର ଲାଭ ମିଳେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୁବକମାନଙ୍କ ପାଇଁ ଉତ୍ତମ, ଶୀଘ୍ର ବଢ଼େ। ଆଚ୍ଛା, ଚାଷ ବ୍ୟତୀତ ପାଳଙ୍ଗ ଖଡ଼ା ଧନିଆ ଇତ୍ୟାଦି ମଧ୍ୟ ଆପଣ ବୁଣି ଜମିରେ ବୁଣି ଆୟ କରିପାରିବେ, ଏଥିପାଇଁ ମାତ୍ର 2,000-10,000 ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ, ଏଥିରୁ 25-35 ଦିନ ପର୍ଯ୍ୟନ୍ତ ସମୟ ଲାଗେ, ଏହା ଶୀଘ୍ର ବଢ଼େ, ସ୍ଥାନୀୟ ବଜାରର ପ୍ରଚୁର ଚାହିଦା ରହିଥାଏ। ପରିବା ନର୍ସରୀ ଚାରା ମଧ୍ୟ ଏହା କରି ଆପଣମାନେ ଇନକମ୍ କରିପାରିବେ, ଏହା ପାଇଁ ମାତ୍ର 10,000 ଟଙ୍କାରୁ ଖର୍ଚ୍ଚ ଲାଗିଥାଏ, 45 ଦିନ ଭିତରେ ଏହା ରୋଜଗାର ଦିଏ। ତା ଛଡା ଜିଆ ଖତ ବା ଭର୍ମି କମ୍ପୋଷ୍ଟ ମଧ୍ୟ ଆପଣ କରିପାରିବେ।

0: ସେଥିରେ ଖର୍ଚ୍ଚ 15,000 ଟଙ୍କାରୁ 20,000 ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। ମାତ୍ର 45 ରୁ 60 ଦିନ ଭିତରେ ଏହା କରି କମ୍ କରିପାରିବ। ଜୈବିକ ଉତ୍ପାଦନ ପ୍ରସ୍ତୁତି ବା ନିମ୍ ସ୍ପ୍ରେ ଜୈବିକ ଖାତ ଯେଉଁଟାକି ନିହାତି ଦରକାର ତାହା ମଧ୍ୟ କମ୍ କରି 30-60 ଦିନ ମଧ୍ୟରେ କମ୍ ଖର୍ଚ୍ଚରେ ବ୍ୟବସାୟିକ ଚାହିଦା ବୃଦ୍ଧି ପାଉଛି। କିଚେନ୍ ଗାର୍ଡେନ୍ ମଧ୍ୟ ଏହା ଏକ ବହୁତ ଭଲ ଉତ୍ତମ ଇନକମ୍ ସୋର୍ସ ଯାହାକି ମଧ୍ୟ ଲୋକମାନେ ଆକୁ ଚାଷୀମାନେ ଆକୁ କରି ପଇସା କମେଇ ପାରିବେ। ତା ଛଡ଼ା କମ୍ପୋଷ୍ଟ ଖତ, କଦଳୀ ଫାଇବର, ଖାଦ୍ୟ ସମ୍ପ୍ରସାରଣ, ଆଚାର, ପାମ୍ପଡ଼, ମସଲା ଇତ୍ୟାଦି ଏବଂ କୃଷି ଯନ୍ତ୍ରପାତି ଆଧାରିତ ଭଡ଼ା କେନ୍ଦ୍ର ଏବଂ କୃଷି ଡିଜିଟାଲ ପରାମର୍ଶ ସାମଗ୍ରୀ ବିତରଣ ଏହିସବୁ କାର୍ଯ୍ୟରେ ଲାଗି ଆପଣମାନେ ଇଣ୍ଟରେଷ୍ଟ ନେଲେ ଏଥିରେ ମଧ୍ୟ ପଇସା କମେଇ ପାରିବେ।
1: ଭାଇ ମହାଶୟ ତ ବଢିଆ କଥା ସବୁ କହିଲେ,
2: ପରାମର୍ଶ ଦେଲେ।
1: ଆମର ତ ମୁଖ୍ୟ ଫସଲ ହେଉଛି ଧାନ,
2: ଧାନ
1: ଆଉ ଆମେ ଧାନ ଫସଲ ପାଇଁ ଏବେ କଣ କରିବା?
2: ଓହୋ, ଠିକ। ଆଉ ଧାନ ତ ଜାଣିକି ଆମର ହଉଛି ବାରଣା ଅମଳ ଆଉ କଣ ନୁହେଁ କି? କିନ୍ତୁ ଧାନ ଚାଷୀ ମାନେ ବର୍ତ୍ତମାନ ବହୁ ଜାଗାରେ ଚିନ୍ତାରେ ଅଛନ୍ତି, ନୂଆ ତଳି ପକେଇବେ କି ନାହିଁ କି କଣ କରିବେ, ୟାର ମଧ୍ୟ ଯୋଉ ସବୁ କଣ ପ୍ରଶ୍ନ ତାର ମଧ୍ୟ ସମାଧାନ ଅଛି ମହାଶୟ କହୁଛନ୍ତି। ଆଉ
1: ଆଚ୍ଛା ଆଚ୍ଛା, ବଢିଆ ହବ ତାହେଲେ ଜାଣିବା।
3: ଡକ୍ଟର ଦାସ, କି ଆମ ରାଜ୍ୟରେ ଆମେ ଦେଖିଛୁ ଯେ ଯୋଉଟା ଶାରଦ ଧାନ ଚାଷ ହୁଏ, ଯୋଉଥିପାଇଁ ଆମେ ଅକ୍ଷୟ ତୃତୀୟା ବେଳ ଠାରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି, ମାର୍ଗଶୀର ମାସ ବେଳକୁ ସିଏ ଅମଳ ହୁଏ। କିନ୍ତୁ ଆମେ ଦେଖିଲେ ଯେ ଆଷାଢ଼ ମାସରେ ଗୋଟେ ଭୟଙ୍କର ବନ୍ୟା ଆସିଲା ଏବଂ ଶ୍ରାବଣ ମାସ ବେଳକୁ ଆମ ବିଲ ଏକ ପ୍ରକାର ଖରାପ ହୋଇଯାଇଛି, ତଳି ନଷ୍ଟ ହୋଇଯାଇଛି। ତେଣୁ ଯେଉଁମାନେ ଧାନ ଚାଷ କରିଥିଲେ, ତଳି ରୋଇ ସାରିଥିଲେ, ସେମାନଙ୍କ ପାଇଁ ବର୍ତ୍ତମାନ କ'ଣ ଆଉ ସୁଯୋଗ ଅଛି?
0: ଦେଖନ୍ତୁ, ଆପଣଙ୍କୁ ପୁନର୍ବାର ଏକ ତଳି ପକେଇବାକୁ ପଡ଼ିବ। ତଳି ପକେଇବା ପୂର୍ବରୁ ଆପଣଙ୍କୁ ଏକ ସିଲେକ୍ସନ ଜାଗା କରିବାକୁ ପଡ଼ିବ ଯେଉଁଥିରେ ପାଣି ଆସୁନଥିବ, ଆଉ ସେଇ ଜାଗାକୁ ଆପଣ ଟିକେ ଭର୍ମି କମ୍ପୋଷ୍ଟ କିମ୍ବା ଖତ ପତ ଦେଇ ତାକୁ ଟିକେ ଫେର ବେଡ଼ ଆକାରରେ ବନେଇବାକୁ ପଡ଼ିବ। ବନେଇ ସାରିଲା ପରେ ସେ ଟିକେ ଉଚ୍ଚା ଜାଗା ହେଇଥିଲେ ଏଠାରେ ଟିକେ ସୁବିଧା ହେବ, କାରଣ ପାଣି କେଉଁଠି ହଠାତ୍ ବର୍ଷା ଆସିଲେ ସେ ଜାଗାକୁ ଯେମିତି ନ ଆସେ, ତାଦ୍ୱାରା ଆପଣ ସେ ଜାଗାକୁ ଟିକେ ଭର୍ମି କମ୍ପୋଷ୍ଟ ତା ଛଡ଼ା ଖତ ପତ ଦେଇ ତାକୁ ଟିକେ ଭଲ ଭାବରେ ସମତୁଳ କରନ୍ତୁ ଏବଂ ସେଥିରେ ଥିବା ଆପଣଙ୍କର ଯେଉଁ ମଞ୍ଜି ରଖିଥିବେ ତା ଦେହରେ ବୁଣନ୍ତୁ। ତାଦ୍ୱାରା ଆପଣ ଆପଣ 15-20 ଦିନ 30 ଦିନ ଭିତରେ ଆପଣ ସେଇ ଫେରେ ଆପଣ ଚାରା ପାଇପାରିବେ, ତାକୁ ଫେରେ ଆପଣ ନିଜ ଜମିରେ ଲଗେଇ ପାରିବେ।
3: ଆମେ ସାଧାରଣତଃ ଜାଣିଛୁ 3-4 ସପ୍ତାହ ସମୟ ନେଇଯାଉଛି ଗୋଟେ ଉତ୍କୃଷ୍ଟ ମାନର ତଳି ପ୍ରସ୍ତୁତ ହେବା ଲାଗି, କିନ୍ତୁ ଯେଉଁ ତଳି ଆମେ ବର୍ତ୍ତମାନ ପ୍ରସ୍ତୁତ କରିବା ସ୍ୱଳ୍ପ ମିଆଦୀର ଯେଉଁ ବିହନ ତାକୁ ଆମେମାନେ ପ୍ରୟୋଗ କରିବାଟା ଉଚିତ ହେବ ନା?
0: ହଁ, ଏହା ବର୍ତ୍ତମାନ ନିହାତି ଦରକାର। ତେଣୁ ଆମକୁ ଯେକଳି ଅଳ୍ପ ଖର୍ଚ୍ଚରେ କିପରି ସେମାନେ ଇନକମ୍ କରିପାରିବେ, ତାଙ୍କ ବୃଦ୍ଧିଟା ବଢ଼ିପାରିବ, ସେଇଟା ଆମକୁ ଦେଖିବାକୁ ପଡ଼ିବ। ଆମକୁ ଏପରି ପ୍ରକାର ଧାନ ଚାଷ କରିବାକୁ ପଡ଼ିବ ଯେଉଁଥିରେ ଆପଣଙ୍କ ଦେଖନ୍ତୁ ଜମି ପ୍ରଥମେ ବର୍ଷା ହେଇଯାଇଛି, ବର୍ଷା ହେଲା ପରେ ପଟୁ ପଡ଼ିଯାଇଛି, ତାଦେହରେ ବହୁତ ଭଲ ଭଲ ଯେଉଁ ସାରାଂଶ ଧୋଇଯାଇଛି, ତେଣୁ ତାକୁ ଆଉ ଥରେ ବି ପକେଇବାକୁ ପଡ଼ିବ। ଯେଉଁ ପ୍ରକାର ଖତ ଗୋବର ହଉ କିମ୍ବା ଆପଣଙ୍କର ଭର୍ମି କମ୍ପୋଷ୍ଟ ପକେଇ କରିବା ପଡ଼ିବ। ତେଣୁ ଏହି ପ୍ରକାର ଯେଉଁ ଦେଶୀ ଧାନ କଲେ ଆପଣ ଆଦ୍ୱାରା ଅଳ୍ପ ସମୟ ଭିତରେ ଅଳ୍ପ ସମୟ ଯେଉଁ ଡ୍ୟୁରେସନ୍ ଧାନ ଅଛି ତାକୁ ଯଦି ଚାଷ କରାଯାଏ, ତାଦ୍ୱାରା ଚାଷୀ ଭାଇମାନେ ଯଦି ଶୀଘ୍ର ଫଳ ପାଇପାରିବେ ଏବଂ ସେଇଟା ମଧ୍ୟ ଆପଣଙ୍କ ତାଙ୍କ ପାଇଁ ଲାଭଜନକ ହେବ।
3: ତାମାନେ ବର୍ତ୍ତମାନ ଦୁଇଟି କାମ, ଗୋଟିଏ ପଟେ ଆମେ ତଳି ଘେରା ପ୍ରସ୍ତୁତ କରିବା ଏବଂ ତଳି ଉତ୍ପାଦନ ହେଲା ବେଳକୁ ଆମେ ବିଲକୁ ମଧ୍ୟ ପ୍ରସ୍ତୁତ କରିଦେଇ
0: ଆଜ୍ଞା,
3: ଏବଂ ତା ଭିତରେ ଆପଣଙ୍କ କହିବା ମୁତାବକ ଯେ ଆମେ ଯଦି ଜୈବିକ ଖତ ସାର ପ୍ରୟୋଗ କରୁଛନ୍ତି ଏଇଟା ଉତ୍କୃଷ୍ଟ ହେବ ନା ନାହିଁ, ରାସାୟନିକ ସାର ଆମେ ବର୍ତ୍ତମାନ ସମୟରେ ପ୍ରୟୋଗ କରିପାରିବା?
0: ନାହିଁ, ରାସାୟନିକ ସାର କୌଣସି ଦରକାର ନାହିଁ। ପଟୁ ପଡ଼ିଛି, ପଟୁର ପଡ଼ିଲା ପରେ କେତେ ଜାଗାରେ ପଟୁ ଦ୍ୱାରା ବି ଲାଭ ମିଳେ, କେତେ ଜାଗାରେ ଯେଉଁ ପ୍ରକାର କ୍ଷତି ବି ହୋଇଥାଏ, ତେଣୁ ପଟୁର ବେଳେବେଳେ କ'ଣ ହୁଏ କେଉଁ ପ୍ରକାର ମାଟି ସେ ଜାଗାକୁ ଉପରେ ମାଡ଼ି ଯାଇଥାଏ, ଯାହାଫଳରେ କି ଖତ ବି ଗୋଟାଏ ଅଂଶରେ ଖତ ବି ମିଳିପାରେ। ତେଣୁ ଆମକୁ ସେଥିରେ କ'ଣ କରିବା, ଭଲ ଭାବରେ ତାକୁ ହଳ କରି ବା ଟ୍ରାକ୍ଟରରେ ଚାଷ କରି ତା ଦେହରେ କିଛି ଆମେ ଯଦି ଗ୍ରୀନ କମ୍ପୋଷ୍ଟ ଆଡ୍ କରିପାରିବା, ବନ୍ୟା ପରେ ତ ଜେନେରାଲି ଗ୍ରୀନ କମ୍ପୋଷ୍ଟ ମିଳୁଥାଏ ସବୁଜ ସାର ଭଳିଆ, ତାକୁ ଯଦି କିଛି ଯୋଗାଡ଼ କରିପାରିବା ତାକୁ ଜମିରେ ପକେଇବା, ତା ଛଡ଼ା ଆପଣଙ୍କର ଖତ ହଉ ଭର୍ମି କମ୍ପୋଷ୍ଟ ହଉ ପକେଇ ତାକୁ ଟିକେ ଭଲ ଭାବରେ ଚାଷ କରିକି କିଛି ଦିନ ଛାଡ଼ିଦେଲା ପରେ ଆମେ ଯେଉଁ ରୋଇଥିବା ଯେଉଁ ଚାରା ତାକୁ ପୂରଣ କଲେ ନିଶ୍ଚୟ ଏହାଦ୍ୱାରା କୌଣସି ପ୍ରକାରର ରାସାୟନିକ ସାରର ଜରୁରତ ନାହିଁ।
3: ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଏଇଠି ରହିଲା କି ବର୍ତ୍ତମାନ କୃଷକମାନେ ପ୍ରସ୍ତୁତ କରିବେ, ବିଲ ପ୍ରସ୍ତୁତ କରିବେ, ମାଟିକୁ ପରୀକ୍ଷା କରିବେ, ତଳି ଘର ପ୍ରସ୍ତୁତ କରିବେ, କିନ୍ତୁ ଆଉ ସମ୍ଭାବନା ଅଛି କି ଯେ ଯୋଉଠି ତଳି ବର୍ତ୍ତମାନ ମିଳିବ ନାହିଁ ଆମେ ଛଟା ବୁଣା କରିକି ପୁଣି ଧାନ ଫସଲ କୁଠିଆ କରିପାରିବା?
0: ହଁ, ଇଏ ବି ଅଛି, ଇଏ ବି କରିପାରିବେ। ବେଳେବେଳେ କ'ଣ ହୁଏ ଆମେ ବିନା ଚାରାରେ ମଧ୍ୟ ଆମେ କରିପାରିବା, ଯାହାଫଳରେ କି ଚାଷ ହେଇପାରିବ, କିନ୍ତୁ ସେହି ପ୍ରକାରରେ ଆପଣଙ୍କୁ ଧାନକୁ ବିହନକୁ ଆପଣଙ୍କୁ ଚୁଜ୍ କରିବାକୁ ପଡ଼ିବ, ଯେଉଁଟାକ ବିହନକୁ ଆମେ ଟିକେ ଗଜା କରିକି ତାକୁ ଡାଇରେକ୍ଟ ପକେଇଦେଲେ ବି ସେଇଟା ଦେଲେ ବି ଗଛ ହେଇପାରିବ। କିନ୍ତୁ ଆପଣ ଯେତିକି ଭାବୁଥିଲେ ଇନକମ୍ ସେତିକି ନ ହେଇପାରେ, କିନ୍ତୁ ଏହାଦ୍ୱାରା

0: ଚାଷବାସ ହେଇକିରି ଚାଷୀମାନେ ମଧ୍ୟ ତା ଦୂରୁ ବି ଭଲ ଇମଳ ପାଇପାରିବେ।
1: ଆଚ୍ଛା, କିଛି ନ ପାଇବା ବଦଳରେ କିଛି ପାଇଯିବାଟା ବି ଭଲ।
0: ଆଜ୍ଞା,
1: ଇଏ ହଉଛି ଧାନ ଚାଷର କଥା। ଯେଉଁମାନେ ପନିପରିବା କରି ଆମେ ଦେଖିଲୁ ଏଇ ଯେଉଁ ବନ୍ୟା କାରଣରୁ ରାଜ୍ୟରେ ଫସଲ ହାନି ପ୍ରବଳ ମାତ୍ରାରେ ହୋଇଛି, ଏବଂ ଯେହେତୁ ବର୍ତ୍ତମାନ ସପ୍ଲାଇ କମ୍ ରହୁଛି ତେଣୁ ବଜାରରେ ପରିବା ଦର ମଧ୍ୟ ଉଞ୍ଚା ହୋଇଯାଇଛି। କିନ୍ତୁ ଯେଉଁ ଚାଷୀର କ୍ଷତି ହୋଇଯାଇଛି, କିଛି ଜାଗାରେ ସେମାନଙ୍କର ପରିବା ଅମଳକ୍ଷମ ମଧ୍ୟ ହୋଇଯାଇଛି, ବର୍ତ୍ତମାନ ତାଙ୍କ ପାଇଁ କ'ଣ ଆମେ ପରାମର୍ଶ ଦେବା ଯେ ସେମାନେ ଆଉ ଥରେ ଫସଲ ଚାଷ କରିବେ ନା ଆଉ କିଛି ବିକଳ୍ପ ଦେଖିବେ?
0: ନାଇଁ, ଫସଲ ଚାଷ କରିବା ପାଇଁ ହେଲେ ବିଭିନ୍ନ ପ୍ରକାର ଫସଲ ଅଛି ଯେଉଁଠି ଅଳ୍ପ ସମୟ ଭିତରେ ଇନକମ୍ ରୋଜଗାର ଦେଇପାରିବ। ଆପଣଙ୍କୁ ସେହି ପ୍ରକାର ଫସଲ ଦେଖିବାକୁ ପଡ଼ିବ ଯାହା ଅଳ୍ପ ସମୟ ଭିତରେ ଆପଣଙ୍କୁ ରୋଜଗାର ଦେବ ଆଉ ଯାହା ମାର୍କେଟରେ ଡିମାଣ୍ଡ ଅଛି।
1: ଯଥା
0: ଆପଣଙ୍କର ଦେଖିବେ ବିଭିନ୍ନ ପ୍ରକାର ପନିପରିବା, ଯେଉଁ ଶାଗ ଜାତୀୟ ପଦାର୍ଥ ଯାହାକି ନିହାତି ସମସ୍ତଙ୍କୁ ଦରକାର, ସେ ଅଳ୍ପ ସମୟ ଭିତରେ ହେଇପାରିବ। ଗୋଟେ ହେଲା ଶାଗ ଜାତୀୟ ପଦାର୍ଥ, ତାକୁ ଆପଣ ପ୍ରଚୁର ଭାବରେ ଲଗେଇକି ତା ଦୂରୁ ଆପଣ ମଧ୍ୟ ଇନକମ୍ କରିପାରିବେ। ଏକ ନମ୍ବର। ଦ୍ୱିତୀୟ ହେଲା, ଆପଣ ଚାହିଁଲେ ପନିପରିବା ଅଛି ଯେ ଅଳ୍ପ ସମୟ ମଧ୍ୟରେ ମଧ୍ୟ ଆପଣଙ୍କୁ ଫଳ ଦେଇପାରେ, ଯଥା ଟମାଟୋ ହେଲା କିମ୍ବା ମୂଳା ହେଲା କିମ୍ବା ଗାଜର ହେଲା, ଏସବୁ ଚାଷ ଗୁଡ଼ାକ କଲେ ଅଳ୍ପ ସମୟ ଭିତରେ ମଧ୍ୟ ଆପଣ ୟା ଦୂରୁ

0: ଯୋଉ ଶାଗ ଜାତୀୟ ପଦାର୍ଥ ଯାହାକି ନିହାତି ସମସ୍ତଙ୍କୁ ଦରକାର, ସେ ଅଳ୍ପ ସମୟ ଭିତରେ ହେଇପାରିବ, ଗୋଟେ ହେଲା ଶାଗ ଜାତୀୟ ପଦାର୍ଥ, ତାକୁ ଆପଣ ପ୍ରଚୁର ଭାବରେ ଲଗେଇକିରି ତା ଦେହରୁ ଆପଣ ମଧ୍ୟ ଇନକମ୍ କରିପାରିବେ, ଏକ ନମ୍ବର। ଦ୍ୱିତୀୟ ହେଲା, ଆପଣ ଚାହିଁଲେ ପନିପରିବା ଅଛି ଯେ ଅଳ୍ପ ସମୟ ଭିତରେ ମଧ୍ୟ ଆପଣଙ୍କୁ ଫଳ ଦେଇପାରେ, ଯଥା ଟମାଟୋ ହେଲା କିମ୍ବା ମୂଳା ହେଲା କିମ୍ବା ଗାଜର ହେଲା, ଏସବୁ ଚାଷ ଗୁଡ଼ାକ କଲେ ଅଳ୍ପ ସମୟ ଭିତରେ ମଧ୍ୟ ଆପଣ ୟାଦରୁ ଇନକମ୍ ପାଇପାରିବେ।
1: ତାହେଲେ ଏଇଠି ଆଉ ଗୋଟିଏ ବିଷୟ ଆମେ ଜାଣିବାକୁ ଚାହିଁବୁ ଯେ ଗୋଟେ ପଟେ ରହୁଛି ଆମର ଧାନ ଚାଷ, ଆଉ ଗୋଟେ ପଟେ ରହୁଛି ପନିପରିବା ଚାଷ। ଉଭୟ ଚାଷ ପାଇଁ ଆମକୁ ଜମିର ଯେଉଁ ପ୍ରସ୍ତୁତି କରିବାକୁ ପଡ଼ିବ, ଇଏ ହେଉଛି ମାନେ ବନ୍ୟା ପରବର୍ତ୍ତୀ ଯେଉଁ ଜମି ପ୍ରସ୍ତୁତି, ପ୍ରସ୍ତୁତି ପ୍ରଣାଳୀ ସମାନ ନା ନାଇଁ ଧାନ ଚାଷ ପାଇଁ ଅଲଗା, ପରିବା ପାଇଁ ଅଲଗା?
0: ଦେଖନ୍ତୁ, ଧାନ ଚାଷ କରିବାକୁ ହେଲେ ପୁରା ଆପଣଙ୍କୁ ପୁରା ଜମିଟାକୁ ଆପଣଙ୍କୁ ଭଲ ଭାବରେ ହଳ କରିବାକୁ ପଡ଼ିବ, ତା ଦେହରେ ଆପଣ ଗ୍ରୀନ୍ ମ୍ୟାନୁଆରିଂ କରିବାକୁ ପଡ଼ିବ, ଭର୍ମି କମ୍ପୋଷ୍ଟ ବା ଖତ କରିକି ତାକୁ କିଛି ସମୟ ଛାଡ଼ିବାକୁ ପଡ଼ିବ। କିନ୍ତୁ କୌଣସି ପ୍ରକାର ଫ୍ରୁଟ୍ ବା ଭେଜିଟେବୁଲ୍ର ଚାଷ କରୁଛନ୍ତି, ପନିପରିବା ଚାଷ କରୁଛନ୍ତି, ତା ପାଇଁ ଏତେ ପ୍ରକାରର ଚାଷ କରିବାର ଦରକାର ନାହିଁ। ତାକୁ ଦରକାର ଯେ ମିନିମମ୍ ଯେଉଁ ଯେଉଁ ଚାଷ କରିବ ତାକୁ ଗୋଟେ ଛୋଟ ଏରିଆରେ ତାକୁ ଭଲ ଭାବରେ ଟିକେ ତାକୁ ଭର୍ମି କମ୍ପୋଷ୍ଟ ଦେଇକିରି କରେଇଦେଲେ ତାଦ୍ୱାରା ବି ପରେ ବି ଆପଣ ଚାଷୀମାନଙ୍କୁ ମଧ୍ୟ ଫଲିଆର ସ୍ପ୍ରେରେ ପକେଇକିରି ପତ୍ର ଦ୍ୱାରା ପକେଇକି ମଧ୍ୟ ତା ଦେହରେ ଆପଣଙ୍କର ଗଛକୁ ଉତ୍କୃଷ୍ଟ କରିପାରି ଭଲ କମାଇ ପାରିବେ।
1: ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ବନ୍ୟା ପରବର୍ତ୍ତୀ କୃଷକମାନଙ୍କର କ'ଣ ବିଶେଷ ଦାୟିତ୍ୱ ରହୁଛି, ଜମିକୁ କେମିତି ପ୍ରସ୍ତୁତ କରିବା, କେମିତି ପୁଣି ଥରେ ଉପାର୍ଜନକ୍ଷମ ହେବା, ଏବଂ କେଉଁ କେଉଁ ପଦ୍ଧତିରେ ଆମେ ଆମର ଚାଷକୁ ଆରମ୍ଭ କରିବା, ଏ ନେଇ ଆମମାନଙ୍କୁ ମାର୍ଗଦର୍ଶନ କଲେ ଅବସରପ୍ରାପ୍ତ ବରିଷ୍ଠ କୃଷି ବିଜ୍ଞାନୀ ଡକ୍ଟର ସୁଶାନ୍ତ କୁମାର ଦାସ। ଡକ୍ଟର ଦାସ, ଆଜିର ଏହି ଆଲୋଚନା ପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ ଆଜ୍ଞା।
0: ନମସ୍କାର।
2: କେତେ ଉପାଦେୟ କଥା ମହାଶୟ ଆମର କହିଲେ, ନା କଣ ପ୍ରତିମା ଦିଦି?
3: ହଁ ଯେ ଭାଇ, ମହାଶୟ ତ ସବୁ କଥା କହିଲେ।
2: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ ଜଣେଇବା। ଯେ କଣ ଗୋଟେ କହୁଥିଲେ?
3: ନାଇଁ, ମୁଁ କଣ କହୁଥିଲି କି, ପୁଣି ବଜାର ଦର କଥା ଟିକେ ଜାଣିବା କି ନାଇଁ?
2: ମଲା ଚାଷୀ ଜମିରେ ପୁଣି ଉତ୍ପାଦନ କରିବ, ବିକ୍ରି ବଟା କରିବ, ସେ ପୁଣି ଜାଣିବା ଦରକାର, ଜନସାଧାରଣ ବି ସବୁ ଜାଣିବା ଦରକାର ନା? ଆଉ
3: ଜନସାଧାରଣ ବି ଜାଣିବା ଦରକାର,
2: ସେ ବାବଦୀୟ ଟିକେ ସୂଚନାଟା ଦବା ନା? ଆଉ
3: ନିହାତି ନା।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ମାନେ ପାଠ କହିଲା
3: କଣ କହିଲା?
2: ତମେ ଯେମିତି ସବୁ ରୋଜ ଚାହିଁଲା ଭଳିଆ କହୁଛ,
3: ପୁଣି ଲାଗିଲେ ଭାଇ
2: ରାଗିବାର ନାହିଁ, ବରଷା ଛାଡିଛି।
3: ହଁ ତ ଛାଡିଛି,
2: ବନ୍ୟା ଛାଡିଲା।
3: ହଁ
2: ହେଲେ ଗାଁରୁ କାଦୁଅ ଛାଡିନି,
3: ଆଉ
2: ଗହିରରୁ ପାଣି ଛାଡିନି।
3: ହେଲେ ଭାଇ, ଆମର ଆଗାମୀ 24 ଘଣ୍ଟା ପାଇଁ ପୁଣି ସତର୍କ ସୂଚନା କଣ ଅଛି ଟିକେ ଜାଣିବା କି ନାହିଁ?
2: ଓହୋ, ପାଣିପାଗ ଜନିତ ସୂଚନା।
3: ହଁ
1: ଶ୍ରୋତା ବନ୍ଧୁ, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ନିର୍ଦ୍ଦିଷ୍ଟ କେତୋଟି ଜିଲ୍ଲାର 2-3 ସ୍ଥାନରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଏହିସବୁ ଜିଲ୍ଲାର 2-3 ସ୍ଥାନରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
2: ଆଉ ଗୋଟିଏ ପାଠ ରହିଗଲା।
3: ପୁଣି କଣ ରହିଗଲା?
2: ଫସଲ ବୀମା ଯୋଜନା।
3: ଭାଇଙ୍କର କେତେ ବୁଦ୍ଧି!
2: ମୁଁ କିଛି କହିନି, ମହାଶୟ ପୁରା ପରାମର୍ଶ ଦେଲେ। ଭାରତ ସରକାରଙ୍କର ଯୁଗାନ୍ତକାରୀ ପଦକ୍ଷେପ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ସେଥିରେ ଯଦି ସବୁ ଚାଷୀମାନେ ଅନ୍ତର୍ଭୁକ୍ତ ହେଲେ ଏଇ ଯୋଉ ପ୍ରକାର ଆମର ବିପର୍ଯ୍ୟୟ ହେଲା, କ୍ଷତିଭରଣା ହେଇଯିବ କି ନାହିଁ?
3: ନିହାତି ହବ ନା? ଆଉ
2: ନିହାତି ହବ? ତମେ ତ ଖାଲି ହଁ ରେ ହଁ ମାରୁଛ, ବେଳ ଗଡି ଯାଉଛି, କିଛି ଜଣାପଡ଼ୁନି। ନାଇଁ,
3: ଠିକ କଥା କହୁଛ, ମୁଁ ଆଉ କଣ କହିବି।
2: ହଁ ତାହେଲେ ଉଠିବା।

ଶ୍ରୋତାବନ୍ଧୁ ନମସ୍କାର, ବର୍ତ୍ତମାନ ଶୁଣନ୍ତୁ ଭାରତର ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଆଗମନ ଅବସରରେ ଦ୍ୱିତୀୟ ଦିବସରେ ଗଞ୍ଜାମ ଗସ୍ତର ବେତାର ବିବରଣୀ। ଆଜି ପୂର୍ବାହ୍ନ 11:10 ମହାମାନ୍ୟ ରାଷ୍ଟ୍ରପତି ବ୍ରହ୍ମପୁର ରେଲ ଷ୍ଟେସନରେ 4 ପ୍ଲାଟଫର୍ମରେ ପହଞ୍ଚିଥିଲେ। ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାର୍ଟି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଲ ଷ୍ଟେସନରେ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବାଣିଜ୍ୟ ଓ ପରିବହନ ଇସ୍ପାତ ଖଣି ମନ୍ତ୍ରୀ ଶ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ସମେତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡକ୍ଟର ଶ୍ରବଣା ବିବେକ ଏମ୍ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ରେଲ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୁନ୍ଦର ସାଜସଜ୍ଜା ଏବଂ ପରିଷ୍କାର ପରିଚ୍ଛନ୍ନତାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ପରିବେଷଣ ମଧ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମାନ୍ୟବର ରାଷ୍ଟ୍ରପତି କଳାକାରମାନଙ୍କର ସହ ସୌଜନ୍ୟମୂଳକ ଆଲୋଚନା କରିବା ସହ ସେମାନଙ୍କ ସହ ଫଟୋ ଉଠାଇ ଉତ୍ସାହିତ କରିଥିଲେ। ରେଳ ଷ୍ଟେସନ ପରିସରରେ ଉପସ୍ଥିତ ସାଧାରଣ ଜନତା ଓ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଓ ପ୍ଲାକାର୍ଡ ଧରି ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ମାନ୍ୟବର ରାଷ୍ଟ୍ରପତି ମଧ୍ୟ ହାତ ହଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱଳ୍ପ ସମୟ ଅବସ୍ଥାନ ପରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ବିପୁଳ ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ଓ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଓ ସ୍ୱାଗତମ ପ୍ଲାକାର୍ଡ ପ୍ରଦର୍ଶନ କରି ମାନ୍ୟବର ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଥିଲେ। ପୂର୍ବଘାଟ ପର୍ବତମାଳାର ସବୁଜ ଅରଣ୍ୟର କୋଳରେ ପ୍ରକୃତିର ନିରବ ସଙ୍ଗୀତ, ଉଷ୍ଣ ପ୍ରଶ୍ରବଣର ଅବିରତ ଉଷ୍ମତା ଓ ଆଧ୍ୟାତ୍ମିକ ଆସ୍ଥାର ଦିବ୍ୟ ଆଲୋକରେ ଶତାବ୍ଦୀ ଧରି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି ତପ୍ତପାଣି। ପ୍ରକୃତି, ପରମ୍ପରା ଓ ପରମାତ୍ମାଙ୍କ ଅପୂର୍ବ ସଙ୍ଗମସ୍ଥଳ ଭାବେ ପରିଚିତ ଏହି ପବିତ୍ର ଭୂମି ଗଞ୍ଜାମ ଜିଲ୍ଲାର ମୁକୁଟରେ ଏକ ଅମୂଲ୍ୟ ରତ୍ନ ସଦୃଶ ଶୋଭା ପାଉଛି। ଗନ୍ଧକଯୁକ୍ତ ଉଷ୍ଣ ପ୍ରଶ୍ରବଣର ନିରନ୍ତର ଜଳଧାରା ମା କହ୍ନୁଣୀ ଦେବୀଙ୍କ ପ୍ରାଚୀନ ଶକ୍ତିପୀଠ, ନିକଟସ୍ଥ ମହାଦେବଙ୍କ ମନ୍ଦିର ଏବଂ କନ୍ଧ ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ପରମ୍ପରା ତପ୍ତପାଣିକୁ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ବରଂ ଆସ୍ଥା, ଆରୋଗ୍ୟ ଓ ଆଧ୍ୟାତ୍ମିକ ଚେତନାର ଏକ ଅନନ୍ୟ ପୀଠରେ ପରିଣତ କରିଛି। ଏଠାରେ ପ୍ରକୃତିର ପ୍ରତ୍ୟେକ ସ୍ପର୍ଶ ଏବଂ ପ୍ରତ୍ୟେକ ନିଶ୍ୱାସ ଭକ୍ତି, ଶାନ୍ତି ଓ ତୃପ୍ତିର ଅନୁଭୂତି ଦେଇଥାଏ। ଗଞ୍ଜାମ ଜିଲ୍ଲାର ପବିତ୍ର ତପ୍ତପାଣି ଆଜି ଏକ ବିରଳ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଥିଲା। ଦେଶର ପ୍ରଥମ ନାଗରିକ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପବିତ୍ର ମା କହ୍ନୁଣୀ ଦେବୀ ପୀଠରେ ପହଞ୍ଚି ଦିବ୍ୟ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ପବିତ୍ର ଆଦିବାସୀ ଆସ୍ଥା କେନ୍ଦ୍ରକୁ ଗସ୍ତ କରିବାରେ ସେ ଦେଶର ପ୍ରଥମ କାର୍ଯ୍ୟରତ ରାଷ୍ଟ୍ରପତି ଭାବେ ଇତିହାସ ସୃଷ୍ଟି କରିଥିଲେ। ଏହି ଗସ୍ତ ସମସ୍ତ ଅଞ୍ଚଳ ପାଇଁ ଗୌରବ, ଆଧ୍ୟାତ୍ମିକତା ଓ ଆନନ୍ଦର ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ। ମନ୍ଦିର ପରିସର ଶୁଭ ଶଙ୍ଖଧ୍ୱନି, ଘଣ୍ଟନାଦ, ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହୋଇ ଉଠିଥିଲା।

0: ପାରମ୍ପରିକ ଆଦିବାସୀ ରୀତିନୀତି ଅନୁଯାୟୀ ମନ୍ଦିରର ପୂଜକମାନେ ଏହି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନ୍ତରିକତାର ସହ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ।
1: ଆମକୁ ଭାରି ଖୁସି ଲାଗିଲା କି ଆଜି ଆମ ରାଷ୍ଟ୍ରୀୟ ତତ୍ତ୍ୱବାଣୀ ମା କନ୍ଦଣୀ ନେବାକୁ ଆସିବେ। କନ୍ଦଣୀ ମା ନୀଳକଣ୍ଠ ପ୍ରଭୁଙ୍କୁ ଦର୍ଶନ କଲେ ଆସିବା ତୁ ବନ୍ଧୁ ଭାବରେ ଖୁସି ହେଉଛୁ। ଆସି ରାଷ୍ଟ୍ରପତି ଆସିଲେ ବହୁତ ଖୁସି ହେଲେ ବହୁତ ଖୁସି ଏରିଆ ବନ୍ଧୁ ଖୁସି ହୁଏ। ଆଜି ନଡ଼ିଆ କଦଳୀ ଘିଅ ଦୀପ ଆଉ ମାଙ୍କ ପାଖରେ କଦଳୀ ଭୋଗ ହେଲା, କ୍ଷୀର ଢଳା ହେଲା, ମାଙ୍କ ଶିବଙ୍ଗରେ କ୍ଷୀର ଢଳା ହେଲା ଆଉ ଆଳତୀ କରାହେଲା, ସବୁ ଭୋଗ ସାରିଲା।

0: ପବିତ୍ର ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ମାନ୍ୟବର ରାଷ୍ଟ୍ରପତି ମା' କନ୍ଧୁଣୀ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦେଶର ଶାନ୍ତି ସମୃଦ୍ଧି ଏକତା ଏବଂ ସର୍ବସାଧାରଣଙ୍କ ମଙ୍ଗଳ କାମନା କରିଥିଲେ। ପରେ ସେ ନିକଟସ୍ଥ ମହାଦେବ ମନ୍ଦିର ମଧ୍ୟ ଦର୍ଶନ କରି ଦିବ୍ୟ ଆଳତିରେ ଅଂଶଗ୍ରହଣ କରିଥିଲେ। ଏହି ଅବିସ୍ମରଣୀୟ ଅବସରରେ ମୁଖ୍ୟ ପୂଜକ ଅତ୍ୟନ୍ତ ଆନନ୍ଦିତ ହୋଇ କହିଥିଲେ, ମାନ୍ୟବର ରାଷ୍ଟ୍ରପତିଙ୍କୁ ଆମ ପ୍ରାଚୀନ ପରମ୍ପରା ଅନୁଯାୟୀ ଶଙ୍ଖଧ୍ୱନି, ଘଣ୍ଟନାଦ ଓ ବୈଦିକ ରୀତିନୀତିରେ ସ୍ୱାଗତ କରିବା ଆମ ପାଇଁ ପରମ ସୌଭାଗ୍ୟର ବିଷୟ। ମା କନ୍ଧୁଣୀଙ୍କ ପବିତ୍ର ପୀଠର ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଦେଶର ପ୍ରଥମ ନାଗରିକଙ୍କ ଏହି ପବିତ୍ର ପଦାର୍ପଣ ଆମ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଗର୍ବିତ ଓ ଆତ୍ମବିଭୋର କରିଛି। ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତକୁ ନେଇ ସମଗ୍ର ତପ୍ତପାଣି ଅଞ୍ଚଳ ଉଚ୍ଛ ମୁଖର ହୋଇ ଉଠିଥିଲା। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ, ଶ୍ରଦ୍ଧାଳୁ ଓ ଜନସାଧାରଣ ଏହାକୁ କେବଳ ଏକ ଉଚ୍ଚସ୍ତରୀୟ ଗସ୍ତ ଭାବେ ନୁହେଁ, ବରଂ ସେମାନଙ୍କ ସଂସ୍କୃତି, ପରମ୍ପରା, ଆସ୍ଥା ଓ ଜୀବନଶୈଳୀ ପ୍ରତି ଜାତୀୟ ସମ୍ମାନର ଏକ ଅନନ୍ୟ ପ୍ରତୀକ ଭାବେ ଦେଖିଛନ୍ତି।
1: ଏଠି ଆଜି ବର୍ଷା ହେଇଥିଲେ ସତ୍ତ୍ୱେ ଯେଉଁ ଲୋକମାନଙ୍କର ଯେଉଁ ଆଗ୍ରହ ପ୍ରକାଶ କରୁଛନ୍ତି, ଏବଂ ଆମର ଅଧିକାଂଶ ଏଠି ଆମର ଯେଉଁ ତପ୍ତପାଣି ଅଞ୍ଚଳରେ ଆଦିବାସୀ କଲଚର ପ୍ରୋଗ୍ରାମ ମଧ୍ୟ ଆମର ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଲାଗି ଆମର କାର୍ଯ୍ୟକ୍ରମ ହେଇଥିଲା, ବର୍ଷା ବି ହେଉଥିଲା, ତଥାପି ଆମର ଏତେ ଖୁସି ଆନନ୍ଦ ଯେ ମହାମହିମ ରାଷ୍ଟ୍ରପତି ପ୍ରଥମ ଥର ଲାଗି ଆମର ତପ୍ତପାଣି ଆସିକି ଯାଇଛନ୍ତି, ସେଥିଲାଗି ଆମେ ମନ୍ଦିର କମିଟି ତରଫରୁ ବହୁତ ଖୁସି ଅନୁଭବ କରୁଛୁ।
0: ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ପବିତ୍ର ପଦାର୍ପଣ କେବଳ ମା କନ୍ଧୁଣୀ ଦେବୀ ପୀଠର ଐତିହ୍ୟକୁ ନୂତନ ଗୌରବ ପ୍ରଦାନ କରିନାହିଁ, ବରଂ ଗଞ୍ଜାମର ଆଦିବାସୀ ପରମ୍ପରା, ଧାର୍ମିକ ପର୍ଯ୍ୟଟନ ଓ ସାଂସ୍କୃତିକ ବୈଭବକୁ ଜାତୀୟ ପ୍ରେକ୍ଷାପଟରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
2: ଦେଖନ୍ତୁ, ଆଜି ଆସିକା ସଂସଦୀୟ କ୍ଷେତ୍ରରେ ଯେଉଁ ସାନଖେମୁଣ୍ଡି ବିଧାନସଭା ମା ତପ୍ତପାଣିଙ୍କ ପାଖରେ, ମା କନ୍ଧୁଣୀ ଦେବୀଙ୍କ ପାଖରେ ଆଜି ଦେଶର ମହାମହିମ ରାଷ୍ଟ୍ରପତି ପୂଜା ଅର୍ଚ୍ଚନା କରିବାକୁ ଆସିଥିଲେ, ଦର୍ଶନ କଲେ, ସାଙ୍ଗରେ ମାନ୍ୟବର ରାଜ୍ୟପାଳ ଥିଲେ ଓଡ଼ିଶା ପ୍ରଦେଶର, ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ, ସ୍ଥାନୀୟ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ, ମାଙ୍କ ପାଖରେ ପୂଜା ଅର୍ଚ୍ଚନା କରିଛନ୍ତି, ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ମହାମହିମଙ୍କର ଉପସ୍ଥିତିକୁ ନେଇକି ଆମେ ସମସ୍ତେ ବହୁତ ଖୁସି।
0: ଏହି ଐତିହ୍ୟମୟ ପବିତ୍ର ଭୂମିରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପଦାର୍ପଣ ଗଞ୍ଜାମ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି। ଦେଶର ପ୍ରଥମ ନାଗରିକ ପ୍ରଥମ ଥର ପାଇଁ ଏହି ଆଦିବାସୀ ଆସ୍ଥା କେନ୍ଦ୍ରରେ ପହଞ୍ଚି ମା କନ୍ଧୁଣୀ ଦେବୀଙ୍କ ନିକଟରେ ବିଧିବଦ୍ଧ ପୂଜାର୍ଚ୍ଚନା କରିବା ସହ ନିକଟସ୍ଥ ମହାଦେବ ମନ୍ଦିରରେ ଦର୍ଶନ ଓ ଆରତୀରେ ଅଂଶଗ୍ରହଣ କରିଥିଲେ। ଦେଶର ଶାନ୍ତି, ସମୃଦ୍ଧି ଓ ସର୍ବଜନଙ୍କ କଲ୍ୟାଣ କାମନା କରି ତାଙ୍କର ଏହି ପ୍ରାର୍ଥନା ସମଗ୍ର ପରିବେଶକୁ ଭକ୍ତି ଓ ଆଧ୍ୟାତ୍ମିକତାରେ ଭରି ଦେଇଥିଲା। ମହାମାନ୍ୟ ରାଷ୍ଟ୍ରପତି ମା କନ୍ଧୁଣୀ ଦେବୀଙ୍କ ପୂଜାର୍ଚ୍ଚନା ସମାପନ ପରେ ସ୍ଥାନୀୟ ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ କରିଥିଲେ।
3: ତମେ ବଡ଼ ହେଲେ କ'ଣ ହେବ କହିବାରୁ ମୁଁ କହିଲି ତମ ପରି ବଡ଼ ମଣିଷ ହେବି। ମୋତେ ବହୁତ ଖୁସି ଲାଗୁଛି ଯେ ମୁଁ ରାଷ୍ଟ୍ରପତିଙ୍କୁ ଦେଖା କରିପାରିଲି ଓ ନିଜକୁ ଧନ୍ୟ ମନେ ମଧ୍ୟ କରୁଅଛି।
4: କେତେ କ୍ଲାସ୍ ପଢୁଛ ଏମିତି ସବୁ ପଚାରିଲି। ମୁଁ କହିଲି ମୁଁ ସପ୍ତମ ଶ୍ରେଣୀରେ ପଢୁଛି, ମୋ ନାଁ ହେଉଛି ଅନିତା ସବର, ଆଉ ମୁଁ ତପ୍ତପାଣି ଆଶ୍ରମ ସ୍କୁଲରେ ପଢୁଛି। ବହୁତ ଖୁସି ଲାଗୁଛି ଭେଟିବାରେ।
5: ମୋ ନାମ ହେଉଛି ସାବିତ୍ରୀ ନାୟକ, ମୋ ସ୍କୁଲ ନାମ ହେଉଛି ତପ୍ତପାଣି ଆଶ୍ରମ ବିଦ୍ୟାଳୟ। ଆଜି ମୁଁ ରାଷ୍ଟ୍ରପତିଙ୍କୁ ଦେଖିବାକୁ ବହୁତ ଆଗ୍ରହର ସହିତ ସକାଳୁ ହିଁ ଉଠି ଗାଧେଇଲି, ଚାରିଟା ରାତିରେ ସବୁ ମାନେ ଏତେ ଖୁସି ଥିଲୁ ଯେ ପିଲାମାନେ ବି ଏତେ ଖୁସି ଥିଲେ। ମୋତେ ବେଶୀ ଇଚ୍ଛା ରାଷ୍ଟ୍ରପତି କହିଲେ ହଁ କ'ଣ ଭଲ ପାଠ ପଢୁଛ, ଆମେ କହିଲୁ ହଁ, କାହାକୁ କାହାକୁ ଚକୋଲେଟ୍ ପସନ୍ଦ, ଆମେ ହାତ ଟେକିଲୁ, ଆମକୁ ଏଇ ଚକୋଲେଟ୍ ଦେଲେ।
0: ଜଣେ ଆଦିବାସୀ କନ୍ୟା ଭାବେ ମାନ୍ୟବର ରାଷ୍ଟ୍ରପତି ଏହି ଆଧ୍ୟାତ୍ମିକ ଗସ୍ତ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ମନରେ ଆତ୍ମଗୌରବ, ଆବେଗ ଓ ଆନନ୍ଦର ନୂତନ ଚେତନା ସଞ୍ଚାର କରିଛି। ଏହି ଗସ୍ତ ସେମାନଙ୍କ ପରମ୍ପରା, ଆସ୍ଥା ଓ ସଂସ୍କୃତି ପ୍ରତି ଜାତୀୟ ସମ୍ମାନର ଏକ ଅନନ୍ୟ ପ୍ରତୀକ ଭାବେ ପରିଗଣିତ ହୋଇଛି। ଆଜିର ଏହି ଐତିହାସିକ ଦିନ ତପ୍ତପାଣି ପାଇଁ କେବଳ ଏକ ସ୍ମରଣୀୟ ଅଧ୍ୟାୟ ନୁହେଁ, ଏହା ଆସ୍ଥା, ପ୍ରକୃତି, ପରମ୍ପରା, ପର୍ଯ୍ୟଟନ ଓ ବିକାଶର ସମନ୍ୱୟରେ ଏକ ନୂତନ ଯୁଗର ଶୁଭାରମ୍ଭ। ଭବିଷ୍ୟତରେ ତପ୍ତପାଣି କେବଳ ଗଞ୍ଜାମ କିମ୍ବା ଓଡ଼ିଶାର ନୁହେଁ, ସମଗ୍ର ଦେଶର ଅନ୍ୟତମ ପ୍ରମୁଖ ଆଧ୍ୟାତ୍ମିକ ଓ ପରିବେଶ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିବ ବୋଲି ଆଶା ଓ ବିଶ୍ୱାସ। ଶ୍ରୋତାବନ୍ଧୁ, ଏ ଥିଲା ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମର ବେତାର ବିବରଣୀ। ନମସ୍କାର।

0: ସନ୍ତୋଷ କୁମାର ପଣ୍ଡା, ଅରୁଣ କୁମାର ରଥ ଏବଂ ଅଜିତ କୁମାର ଦାସ।
1: ଆକେଶୁଣୀ ଭବାନୀପାଟଣା ପ୍ରଚାର କରୁଛୁ ଅନୁରୋଧରେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ସିଆଇଡ଼ି କଥାଚିତ୍ରରୁ ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଶମସାଦ ବେଗମ ଏବଂ ମହମ୍ମଦ ରଫି। ଗୀତ ରଚନା ମଜରୁହ, ସଙ୍ଗୀତ ନିର୍ଦ୍ଦେଶନା ଓପି ନାୟାର। ଗୀତଟି ପାଇଁ ଗୋଶାଳପଡ଼ା ଭବାନୀପାଟଣା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ନୀଳମଣି ଚିନ୍ଦା।

ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ସିଦ୍ଧାର୍ଥ ମହାରଣା, ଉପସ୍ଥାପନା ବିଶ୍ୱନାଥ ପାଣିଗ୍ରାହୀ, ବୈଷୟିକ ସହାୟତା।

0: କାମଠଣା ଭବାନୀପାଟଣା କଳାହାଣ୍ଡିରୁ ଆପଣ ହେଲେ ଟି ଭାନୁପ୍ରସାଦ ରାଓ। ଆପଣ ଶୁଣିବା ପାଇଁ ଚାହାନ୍ତି ଛୁ ମନ୍ତର କଥାଚିତ୍ରରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଗୀତା ଦତ୍। ଗୀତ ରଚନା ଜାନିଶା ରଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଓପି ନାୟର।
1: ଦଶ ଦିନ ବିତ ଗଏ ବେଟୁ।

ଖଡ଼ିଆଳ ଜିଲ୍ଲା ନୂଆପଡ଼ାରୁ ଆପଣ ହେଲେ ଭାରତ ଭୂଷଣ ଖମାରୀ। ଆପଣ ଶୁଣିବା ପାଇଁ ଚାହାନ୍ତି ଜୁଏଲ ଥିପ୍ କଥାଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଶୈଳେନ୍ଦ୍ର। ସ୍ୱର ସଂଯୋଜନା ଏସ୍ ଡି ବର୍ମନ।

ଶୁଣୁଥିଲେ ଅନୁରୋଧ ଲେଖିଥିଲି ହିନ୍ଦୀ କଥା ଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ। ସେହନାଇ ବାଦନ ଶିଳ୍ପୀ ହେଲେ ଉସ୍ତାଦ ବିସ୍ମିଲ୍ଲା ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ବୃନ୍ଦାବନୀ ସାରଙ୍ଗ।

ଆକାଶବାଣୀ ଭବାନୀ ପାଟଣା ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରେଲେକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆନନ୍ଦ 17:45, 18:30 ସଙ୍ଗୀତ ଲହରୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 18:45। 9:00 କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଏବଂ 9:30 କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ, କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।

ସକାଳ 7:25 ପ୍ରଚାର କରିବ ଗୀତ ଗୀତାଞ୍ଜଳି, ଚାଷର କଥା 7:40। ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ପୁରାତନୀରେ ଶୁଣିବେ କେତୋଟି ଛାନ୍ଦ 7:45। 8:30 ସଙ୍ଗୀତ ଲହରୀ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 କେତୋଟି ହିନ୍ଦୀ କଥା ଚିତ୍ରଗୀତ ଏବଂ 9:30 କେତୋଟି ଓଡ଼ିଆ କଥା ଚିତ୍ରଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ, କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।